ଆକାଶବାଣୀ ଭବାନୀପାଟଣ ଆଜି ଗୁରୁବାର 1948 ଶତାବ୍ଦ ଶ୍ରାବଣ 15 ଦିନ 2026 ମସିହା ଅଗଷ୍ଟ ମାସର 6 ତାରିଖ କାର୍ଯ୍ୟକ୍ରମ ଶୁଣୁଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରେ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ ମାଧ୍ୟମରେ 103 ମେଗାହର୍ଚ୍ଚରେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମୟ ବର୍ତ୍ତମାନ ସକାଳ 5:58

ଅନ୍ଧାରକୁ ଦୂର କରି ଜ୍ଞାନ ଲୋକ କର ହେ ପ୍ରକାଶ, ମନକୁ ସବଳ କରି ହୃଦେ ଭର ପରମ ବିଶ୍ୱାସ, ଅହଙ୍କାର ନାଗଭାସ ଛିନ୍ନ କରି ଦିଅ ହୋଇ ଚେତନା, ଦ୍ୱନ୍ଦ୍ୱମୁକ୍ତ କରି ଦିଅ ଦୂର କରି ଅଳିକ କାମନା। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ।

ତାରେ ମୂର୍ଖ ପାଇ ମାନେ ସେବା କଲେ ସିନା ଜ୍ଞାନ ପାଏ। ଏଥର ଶୁଣନ୍ତୁ ଭୀମ ଭୋଇଙ୍କ ଗୀତ ରଚନାରୁ ଗାଇଛନ୍ତି ଶିଳ୍ପୀ ଗୀତା ପଟ୍ଟନାୟକ।

ଥରେ ମୂର୍ଖ ଭାଇ ମାନି ସେବା କଲେ ସିନା ଜ୍ଞାନ ପାଏ। ଏଥର ଶୁଣନ୍ତୁ ଭୀମ ଭୋଇଙ୍କ ଗୀତ ରଚନାରୁ ଗାଇଛନ୍ତି ଶିଳ୍ପୀ ଗୀତା ପଟ୍ଟନାୟକ।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କୁଳମଣି ଦାସ ପୁରାତନ ରଚନାରୁ। କାହିଁ ପାଇଁ ଚକାଟୋଳା ମୋତିକଲ ମାନ କଳାନିଧି ବନମାଳୀ ନନ୍ଦର ନନ୍ଦନ।

ଗଳ ମାଳି ଦିନେ ଭାଙ୍ଗିଯିବ ମର୍ଦ୍ଦ ଗଜ ଚାଲି। ବନ୍ଦନ କାର୍ଯ୍ୟକ୍ରମରେ ଏଥରର ଶିଳ୍ପୀ ହେଲେ ରାଜଶ୍ରୀ ପଟ୍ଟନାୟକ। ଗୀତ ରଚନା କରିଛନ୍ତି ରାମକୃଷ୍ଣ।

କାର୍ଯ୍ୟକ୍ରମର ଶେଷରେ ଶାଲବେଗଙ୍କ ଗୀତ ରଚନାରୁ ଗାଇଛନ୍ତି ଭିକାରୀ ଚରଣ ବଳ। ସୁମନରେ ନିଶ୍ଚୟ ଏଜିବ ଯିବ ସାଧୁସଂଘ ପ୍ରୀତିଦୟା ଧର୍ମକୀର୍ତ୍ତି ଯୁଗେ ଯୁଗେ ରହିଥିବା।

ପ୍ରଣାମ ଆପଣଙ୍କୁ। ତ୍ରେତୟା ଯୁଗର କଥାଟିଏ କହିବି। ସରସ୍ୱତୀ ନଦୀ ତଟ ଦେଶରେ ମହର୍ଷି ଯମଦଗ୍ନି ପତ୍ନୀ ରେଣୁକାଙ୍କ ସହ ରହୁଥାନ୍ତି। ସେ ସମୟରେ ରାଜା ସହସ୍ରବାହୁ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥାଏ। ଗର୍ବରେ ଉଦ୍ଧତ ହୋଇ ସହସ୍ରବାହୁ ଦିନେ ମହର୍ଷି ଯମଦଗ୍ନିଙ୍କ ଆଶ୍ରମରେ ସୈନିକମାନଙ୍କ ସହ ପ୍ରବେଶ କରି ଅଘଟଣ ଘଟାଇଲା। ମହର୍ଷି ଏକାକୀ ତାଙ୍କର ମୁକାବିଲା କରିପାରିନଥିଲେ। ପୁତ୍ର ପର୍ଶୁରାମ ଯେ ସେହି ସମୟରେ ସମେଧ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଚାଲିଯାଇଥିଲେ। ସହସ୍ରବାହୁ ମହର୍ଷିଙ୍କ ଆଶ୍ରମରୁ ତାଙ୍କର ଅତିପ୍ରିୟ କାମଧେନୁ ଗାଈକୁ ବଳପୂର୍ବକ ନେଇ ଚାଲିଯାଇଥିଲା, ଏପରିକି ମହର୍ଷିଙ୍କ ଆଶ୍ରମକୁ ଜାଳି ଦେଇଥିଲା। ପରଶୁରାମ ସମିଧ ନେଇ ଫେରିବା ପରେ ଏପରି ଅଶୋଭନୀୟ ଘଟଣା ଦେଖି କ୍ରୋଧରେ ଜଳି ଉଠିଲେ। ସବୁ ଜାଣିବା ପରେ ସେହି ଦୁଷ୍ଟ ସହସ୍ରବାହୁକୁ ବଧ କରିବା ପାଇଁ ତତ୍କ୍ଷଣାତ୍ ବାହାରି ପଡ଼ିଲେ। ଯମଦଗ୍ନି ପରଶୁରାମଙ୍କୁ ବୁଝାଇ କହିଥିଲେ, ସହସ୍ରବାହୁକୁ ଯୁଦ୍ଧରେ ଜିତିବା ସହଜ ନୁହଁ, ପ୍ରଥମେ ତୁମକୁ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ତାଙ୍କର ଶିଷ୍ୟତ୍ୱ ସ୍ୱୀକାର କରିବାକୁ ହେବ। ଯମଦଗ୍ନିଙ୍କ ଉପଦେଶକୁ ଶିରୋଧାର୍ଯ୍ୟ କରି ପରଶୁରାମ ହିମାଳୟ ପର୍ବତକୁ ଗଲେ କୈଳାସପତିଙ୍କୁ ସାକ୍ଷାତ କରିବା ପାଇଁ। ଦେବାଧିଦେବ ମହାଦେବଙ୍କର ପୁତ୍ର ଗଣେଶ ଶିବଙ୍କ ସାକ୍ଷାତକାରରେ ବାଧା ଦେବାରୁ କ୍ରୋଧାନ୍ୱିତ ହୋଇ ପରଶୁରାମ ତାଙ୍କ ସହ ଯୁଦ୍ଧ କଲେ। ଏହି ଯୁଦ୍ଧରେ ପରଶୁରାମଙ୍କ ହାତରେ ଥିବା ପରଶୁ ଆଘାତରେ ଗଣେଶଙ୍କର ଦାନ୍ତ ଭାଙ୍ଗି ଯାଇଥିଲା। ଭଗବାନ ଶିବ ପରଶୁରାମଙ୍କର ବୀରତ୍ୱ ଦେଖି ପ୍ରସନ୍ନ ହୋଇ ତାଙ୍କୁ ଶସ୍ତ୍ର ଓ ଶାସ୍ତ୍ର ସମ୍ପର୍କରେ ଉପଯୁକ୍ତ ଶିକ୍ଷା ଦେଇଥିଲେ। ସକଳ ବିଦ୍ୟାରେ ପାରଙ୍ଗମ ହୋଇ ପରଶୁରାମ ପ୍ରସନ୍ନ ଚିତ୍ତରେ ପିତାଙ୍କ ଆଶ୍ରମକୁ ଫେରିଲେ। ଫେରିବା ବାଟରେ ହଠାତ୍ ଜଣେ ତ୍ରିଶୂଳଧାରୀ ଯୁବକ ପରଶୁରାମଙ୍କ ପଥରୋଧ କରିଥିଲେ। ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା। ହେଲେ ଏହି ଯୁଦ୍ଧରେ ପରଶୁରାମ ବଳବାନ ସାବ୍ୟସ୍ତ ହୋଇଥିଲେ। ପରଶୁରାମ ତ୍ରିଶୂଳଧାରୀଙ୍କ ତ୍ରିଶୂଳ ଛଡ଼ାଇ ନେଇ ଦୂରକୁ ଫିଙ୍ଗିଦେଲେ। ଦୁହିଁଙ୍କ ମଧ୍ୟରେ ମଲ୍ଲ ଯୁଦ୍ଧ ହେଲା। ଏହି ଯୁଦ୍ଧରେ ପରଶୁରାମ ତ୍ରିଶୂଳଧାରୀ ଯୁବକଙ୍କୁ ଭୂମିରେ ପକାଇ ବିଦ୍ୟୁତ୍ ଗତିରେ ତାଙ୍କର ମସ୍ତକରେ ଶକ୍ତ ପ୍ରହାର କଲେ। ଆଘାତରେ ତ୍ରିଶୂଳଧାରୀ ଯୁବକଙ୍କ ମସ୍ତକରୁ ରକ୍ତକ୍ଷରଣ ହେଲା। ଅଚାନକ ପରଶୁରାମ ଯୁବକଙ୍କୁ ଭଲ ଭାବରେ ନିରୀକ୍ଷଣ କରନ୍ତେ ଯାହା ଦେଖିଲେ ସେଥିରେ ଚକିତ ହୋଇଗଲେ। ଘୋର ପଶ୍ଚାତ୍ତାପ ପୂର୍ବକ ଭାବିଲେ, ମୁଁ ଏ କ'ଣ କଲି? ଏ ତ ସ୍ୱୟଂ ଭୋଳାଶଙ୍କର। ପରଶୁରାମ ଶିବଙ୍କ ପାଦ ତଳେ ଲୋଟି ପଡ଼ି କାନ୍ଦି କାନ୍ଦି କହିଲେ, ଗୁରୁଦେବ, ମୋର ଏହି ଭୁଲ ପାଇଁ ମୋତେ କ୍ଷମା କରନ୍ତୁ। ମୁଁ ନଜାଣି ଗୁରୁତର ଭୁଲ କରିଛି। ଦେବାଧିଦେବ ମହାଦେବ ପରଶୁରାମଙ୍କୁ ଭୂମିରୁ ଉଠାଇ କହିଲେ, ବତ୍ସ, ଏଥିପାଇଁ ଦୁଃଖ କରେ ନାହିଁ। ମୁଁ ତ ତୁମର ଶକ୍ତି ପରୀକ୍ଷା କରୁଥିଲି। ଜଣେ ଶିଷ୍ୟର ବିଜୟରେ ଗୁରୁ କେତେ ଆନନ୍ଦିତ ହୁଅନ୍ତି ତାହା ତୁମେ କିପରି ବା ଜାଣିବ? ଏହା ତ ଅନୁଭବର କଥା। ମୁଁ ତୁମର ଶକ୍ତି ସମ୍ପର୍କରେ ଜାଣି ଖୁବ୍ ଆନନ୍ଦିତ। ଏବେ ଖୁବ୍ ଶୀଘ୍ର ତୁମର ଉଦ୍ଦେଶ୍ୟ ସିଦ୍ଧ ହେବ। ମୋର ମସ୍ତକରେ ତୁମେ ଯେଉଁ ପ୍ରହାର କଲ, ଆଜିଠାରୁ ତାହା ମୋର ତୃତୀୟ ନୟନ ହେବ। ମୁଁ ତୁମକୁ ବିଜୟୀ ହେବା ପାଇଁ ଆଶୀର୍ବାଦ କରୁଛି। ଏହା କହି ମହାଦେବ ଅନ୍ତର୍ହିତ ହୋଇଗଲେ। ପରବର୍ତ୍ତୀ ସମୟରେ ପରଶୁରାମ ସେହି ପରଶୁ ସାହାଯ୍ୟରେ ଖାଲି ସହସ୍ରବାହୁ ନୁହନ୍ତି, ତାଙ୍କର ଉଦ୍ଧତ ପୁତ୍ରମାନଙ୍କୁ ମଧ୍ୟ ହତ୍ୟା କରିଥିଲେ।

ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ ଚନ୍ଦ୍ର ବେହେରା। କଣ୍ଠଶିଳ୍ପୀମାନେ ହେଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭମା ମହାପାତ୍ର, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଓ ସୁହାସ ମହାନ୍ତି।

ପରୀକ୍ଷିତଙ୍କ ମନରେ ତକ୍ଷକ ସର୍ପାଘାତ ହେତୁ ଦେହତ୍ୟାଗ କରିବାର ଭୟ ସଞ୍ଚରିଛି। ଶ୍ରୀ ସୁଖଦେବ ପରୀକ୍ଷିତଙ୍କୁ ଅନ୍ତିମ ଉପଦେଶ ଶୁଣାଇ କହିଛନ୍ତି, ସେ ଭାଗବତ ଶ୍ରବଣ କରି ଜ୍ଞାନ ଲାଭ କରିଛନ୍ତି, ତାଙ୍କର ମୃତ୍ୟୁ ଭୟ ରହିବା ଉଚିତ ନୁହେଁ। ତାଙ୍କର ଦେହ ପୂର୍ବରୁ ନଥିଲା, ବର୍ତ୍ତମାନ ଅବଶ୍ୟ ଅଛି, କିନ୍ତୁ ଭବିଷ୍ୟତରେ ରହିବ ନାହିଁ। ଆତ୍ମାସ୍ୱରୂପ ଚିରଦିନ ଥିଲା, ଅଛି ଏବଂ ରହିବ। ପରୀକ୍ଷିତ ଶ୍ରୀକୃଷ୍ଣଙ୍କୁ ଚିନ୍ତା କରି ଉପାଧିଧାରୀ ଆତ୍ମାକୁ ସ୍ମରଣ କରି ଅନ୍ତରରେ ଥିବା ପରମାତ୍ମାକୁ ସାକ୍ଷାତ କରନ୍ତୁ। ସର୍ପ ତାଙ୍କ ପାଦରେ ଦଂଶନ କଲେ ମଧ୍ୟ ସେ ସର୍ପକୁ ନିଜର ଆତ୍ମାଠାରୁ ପୃଥକ୍ ଦେଖିପାରିବେ ନାହିଁ।

ଯଶ ଧନ ଧର୍ମ ପାଇ ହେମନ୍ତ ଶୁଣି ତାଙ୍କ ବାଣୀ ତକ୍ଷକ ବୋଲେ ତ ତକ୍ଷଣୀ ଯାହାକୁ ତକ୍ଷକ ଭକ୍ଷିବ ଜଗତେ କେ ତାକୁ ରଖିବ ଅଘୋର ବିଷମୁଖ ତାର ଦଂଶିଲେ ନବର୍ତ୍ତନ୍ତି ନର କାଳ କୁଟ ବିଷ ତାହାର ଘାତେ ଭସ୍ମ ମେରୁ ସ୍ଥାବର ତା ଶୁଣି ଧନ୍ୱନ୍ତରୀ କହି ତକ୍ଷକ ତୁଚ୍ଛ ମାତ୍ର ହୋଇ ଦଂଶିଲେ ନିର୍ବିଷ କରିବୁ କିଞ୍ଚିତେ ରାଜାକୁ ରଖିବୁ।

ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୂଆଦିଲ୍ଲୀ ଆଉ ଗୁଡ଼ଗାଓଁଠାରେ ଆସ୍ଥାନ ଓଡ଼ିଶା ନିବେଶକ ସମ୍ମିଳନୀ ମୂଲ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ମିଳନୀଠି ଯୋଗଦେବେ। ସମ୍ମିଳନୀନ ରାଇଜେ ନୂଆ ପୁଞ୍ଜିନିବେଶ ଲାଗି ଶିଳ୍ପପତିମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ ଆଲୋଚନା କରବାର କାର୍ଯ୍ୟସୂଚୀ ରହିଛି। ଏଥି ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ବାବଦେ ତଥ୍ୟ ରଖାଯିବା। ସମ୍ମିଳନୀନ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, ମେଟାଲ ଡାଉନଷ୍ଟ୍ରିମ୍ ଆଉ ପର୍ଯ୍ୟଟନ କ୍ଷେତ୍ରଠି ନିବେଶ ଲାଗି ଅଧିକା ଜୋର ଦିଆଯିବା। ଏତାର ସହିତ ଦିଲ୍ଲୀନ ଆସ୍ଥାନ ଆସୋଚାମ ସହଯୋଗ ରାଜ୍ୟ ସରକାରଙ୍କ ନିବେଶ ଆଉଟରିଚ୍ କାର୍ଯ୍ୟକ୍ରମ ଓଡ଼ିଶା ଫୁଡ୍ ପ୍ରୋ 2026 ବିଲ୍ ମୂଲ ହେବା। ଏଥି ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପତି ରହିଥିବା ସମ୍ଭାବନାକେ ନିବେଶକମାନଙ୍କର ଆଗାଡ଼େ ଉପସ୍ଥାପନ କରାଯିବା। ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଟି ସମ୍ଭାବନାକେ ନେଇକରି ଗୋଟିଏ ଜ୍ଞାନ ରିପୋର୍ଟ ବିଲ୍ ଉନ୍ମୋଚନ କରାଯିବା। ଚଳିତ ବର୍ଷ ଭାରତ ବ୍ରିକ୍ସ ରାଷ୍ଟ୍ରମାନଙ୍କର ଅଧ୍ୟକ୍ଷତା କରୁଥିବାର ବେଳେ ଭୁବନେଶ୍ୱରର 13 ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କର ବୈଠକ ଗଲାକାଲିଠାରୁ ମୂଲ ହୋଇଛି। ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଏହି ତିନିଦିନିଆ ବୈଠକ ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ପ୍ରତିନିଧିମାନେ ଭୁବନେଶ୍ୱର ପହଞ୍ଚି ସାରିଛନ୍। ଆଗାମୀକାଲି ହେବାକୁ ଥିବା ଶିକ୍ଷାମନ୍ତ୍ରୀମାନଙ୍କର ମୁଖ୍ୟ ବୈଠକଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧ୍ୟକ୍ଷତା କରିବେ। ବ୍ରାଜିଲ, ରୁଷ, ଚୀନ, ଭାରତ ଆଉ ଦକ୍ଷିଣ ଆଫ୍ରିକା ସହିତ ନୂଆ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ପ୍ରତିନିଧିମାନେ ଏଥି ଭାଗ ନେବେ। ବୈଠକଟି ଲୋକକୈନ୍ଦ୍ରିକ ଆଉ ମାନବତା ପ୍ରଥମ ଆଭିମୁଖ୍ୟ ଜରିଆ ଶିକ୍ଷା କ୍ଷେତ୍ରଟି ସହଯୋଗ, ଷ୍ଟାର୍ଟଅପ୍ ଆଉ ଉଦ୍ଭାବନକେ ପ୍ରୋତ୍ସାହନ ବାଗିର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯିବା। ରାଜ୍ୟସ୍ତରୀୟ 80ତମ ସ୍ୱାଧୀନତା ଦିବସ ପାଳନକୁ ନେଇକରି ଭୁବନେଶ୍ୱର ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ଗଲାକାଲି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ବୈଠକଟି ଅଧ୍ୟକ୍ଷତା କରିକରି ସ୍ୱାଧୀନତା ଦିବସ ପାଳନର ସବୁ କାର୍ଯ୍ୟସୂଚୀ ବାବଦେ ବିବରଣୀ ରଖିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜାତୀୟ ପତାକା ଉତ୍ତୋଳନ କରିବେ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନକେ ସାଧାରଣ ଲୋକ ଲାଗି ଏବେ 16 ଖୋଲାଯିବା। ସେପ୍ଟେମ୍ବର 15 ତକ ଲୋକେ ସକାଳର 10 ବେଲବଡ଼ର 6 ତକ ଉଦ୍ୟାନ ବୁଲିପାରିବେ। ହେଲେ ଫି ସୋମବାର ଦିନ ତାର ଦେଖରେଖ ଲାଗି ଉଦ୍ୟାନକେ ବନ୍ଦ ରଖାଯିବା। ଅମୃତ ଉଦ୍ୟାନ ବୁଲବାର ଲାଗି କେନ୍ସି ପ୍ରକାର ଦେୟ ଦେବାରକେ ନାଇଁ ପଡ଼େ ବୋଲି ରାଷ୍ଟ୍ରପତି ଭବନ ତରଫରୁ ବାହାରିଥିବା ବିବୃତ୍ତିଥି କୁହାଯାଇଛି। ରାଜ୍ୟର କ୍ୟାନ୍ସର ରୋଗୀମାନଙ୍କୁ ମାହାଲିଆ ଆଉ ଉନ୍ନତ ଚିକିତ୍ସା ଯୋଗାଇ ଦେବାର ଲାଗି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଅଧୀନ ଆଉ 91 ନୂଆ ଚିକିତ୍ସା

ପ୍ୟାକେଜ୍କେ ଆୟୁଷ୍ମାନ ଭାରତ ପିଏମ୍ଜେୱାଇ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରିଛନ୍। ଇତାର ସହିତ ରାଜ୍ୟ ମୋଟ ଚିକିତ୍ସା ପ୍ୟାକେଜ୍ ସଂଖ୍ୟା 2254କେ ବଢ଼ିଛି। 2026-27 ବଜେଟ୍ ଅଭିଯାନ ଲାଗି 311 କୋଟି ଟଙ୍କା ପ୍ରାବଧାନ କରାଯାଇଛି। ରାଜ୍ୟ ଆଉ କେନ୍ସି କ୍ୟାନ୍ସର ରୋଗୀ ହଇରାଣ ନାଇଁ ହୁଅନ୍, ଆଉ ସବୁ ହିତାଧିକାରୀ ଗୁଣାତ୍ମକ ମହାଲିଆ ସୁପର ସ୍ପେଶାଲିଟି ଚିକିତ୍ସା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଇ 91 ପ୍ୟାକେଜ୍କେ ଅନୁମୋଦନ କରିଛି ଆଉ ଏସବୁ ତାଲିକାଭୁକ୍ତ ଡାକ୍ତରଖାନାମାନଙ୍କୁ ଇ ମାହାଲିଆ ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିକଶିତ ଓଡ଼ିଶା 2036 ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ କରବାର ଥି ଜନଜାତି ଯୁଆନ ବର୍ଗଙ୍କୁ ବଡ଼ ଭୂମିକା ନେବାରକେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆହ୍ୱାନ ଦେଇଛନ୍। ଏଥିଲାଗି ଜନଜାତି ସମ୍ପ୍ରଦାୟକେ ସମାଜର ମୁଖ୍ୟ ସ୍ରୋତ ସହିତ ଯୋଡ଼ିକରି ସେମାନଙ୍କ ଲାଗି ଶିକ୍ଷା, ଦକ୍ଷତା, ସ୍ୱାସ୍ଥ୍ୟ, ପୁଷ୍ଟି ସାଧନ, ଜୀବିକା ଓ ରୋଜଗାର ତିଆରି ଉପରେ ତୃଣମୂଳ ସ୍ତରନ କାମ କରବାରକେ ସେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କହିଛନ୍। ଭୁବନେଶ୍ୱର ଲୋକସେବା ଭବନ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷନ ଗଲାକାଲି ଗୋଟିଏ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିକି ଶ୍ରୀମତୀ ଗର୍ଗ ଏଟା କହିଛନ୍। ପୃଥିବୀର ପହିଲା ପରମାଣୁ ବୋମା ଆକ୍ରମଣ ଘଟଣାକେ ସୁର୍ତ୍ତା କରିକି ଆଜି ହିରୋସୀମା ଦିବସ ପାଳନ କରାଯାଉଛି। 1945 ଅଗଷ୍ଟ ମାସ 6 ନମ୍ବର ବିଶ୍ୱଯୁଦ୍ଧ ଚାଲିଥିଲା ବେଳକେ ଆମେରିକା ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମା ମାଡ଼ କରିଥିଲା। ଲିଟିଲ୍ ବୟ କୁହାଯାଉଥିବା ଏହି ପରମାଣୁ ବୋମା ଆକ୍ରମଣଟି 140,000 ଲୋକଙ୍କର ଜୀବନ ଯାଇଥିଲା। ବୋମାର ଆଣବିକ ବିକିରଣ ଲାଗି ଲାଖ ଲାଖ ଲୋକ ପ୍ରଭାବିତ ହୋଇକରି ବିକଳାଙ୍ଗ ହୋଇଥିଲେ। ମାନବ ଇତିହାସରେ ଏହି ଘଟଣାକେ ସୁର୍ତ୍ତା କରିକି ଫି ବଛର ଅଗଷ୍ଟ 6 ଦିନ ହିରୋସୀମା ଦିବସ ପାଳନ କରାଯିବା ସହିତ ବିଶ୍ୱ ଶାନ୍ତି ଆଉ ପରମାଣୁ ନିରସ୍ତ୍ରୀକରଣ ଲାଗି ଚେଷ୍ଟା ଜାରି ରହିଛି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ଲର୍କା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆ ଶିକ୍ଷାନୀତି 2020 ଉପରେ ଗୋଟିଏ ଆଲୋଚନା ଚକ୍ର ହୋଇଯାଇଛି। ତା ସହିତ ପରିଚାଳନା କମିଟି ନୂଆ ସଭାପତିଙ୍କ ସହିତ 25 ସଭ୍ୟଙ୍କୁ ମନୋନୀତ କରାଯାଇଛି। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାଖର ଆନ୍ଧ୍ର ସମୁଦ୍ର ଖଣି ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଏତାର ପ୍ରଭାବଟି ଏବେ 6 ତକ ରାଜ୍ୟ ବର୍ଷା ଲାଗି ରହିବା ବା 24 ଭିତରେ କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାନୁ ଅତି ଜବର ବର୍ଷା ହେବାର ସମ୍ଭାବନା ଥିବାର ବେଳେ ରାଜ୍ୟର ବାକି ସବୁ ଜାଗାମାନଙ୍କେ ଜବର ବର୍ଷାକେ ନେଇକରି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରୁ ଆଜି ସକାଳ 6 ତକ 8 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଏବଂ ଶନିବାର ଦିନ ନୂଆଦିଲ୍ଲୀରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ 2026 ଏବଂ ନିବେଶକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିବେଶ ପାଇଁ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିବେ। ଏ ସମ୍ପର୍କରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍ତି,
1: ପରଫର୍ମର ହିସାବରେ ପାଞ୍ଚଟି ରାଜ୍ୟ ଭିତରେ ମାନେ ଆମେ ସ୍ଥାନ ପାଇଛୁ। ତ ଆଗକୁ ଆହୁରି କିଭଳି ଭାବରେ ଓଡ଼ିଶାର ଲୋକମାନଙ୍କର ଯେଉଁ ଆଶା ଆକାଂକ୍ଷା ପୁରା କରିହେବ, ମାନ୍ୟବର ମୁଖ୍ୟମନ୍ତ୍ରୀ ସେଥିପାଇଁ ପ୍ରତିଶ୍ରୁତିବଦ୍ଧ।
0: ରାଜ୍ୟରେ କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଅଭିଯାନ ଅଧୀନରେ 91 ସ୍ୱତନ୍ତ୍ର କ୍ୟାନ୍ସର ଚିକିତ୍ସା ପ୍ୟାକେଜ୍କୁ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଏଥିପାଇଁ ବଜେଟ୍ରେ 311 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ନିଷ୍ପତ୍ତି ଦ୍ୱାରା କ୍ୟାନ୍ସର ରୋଗୀମାନଙ୍କୁ ଆର୍ଥିକ ଚାପ ପାଇଁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଆରମ୍ଭ ହୋଇଛି। ବୈଠକରେ ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଅଧ୍ୟକ୍ଷତା କରିବେ। ଏଥିରେ ଯୋଗଦେବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସମ୍ମିଳନୀରେ ଲୋକକୈନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ଆଧାରରେ ଶିକ୍ଷା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବ। ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବନ୍ୟା ପାଣି ଛାଡ଼ିବା ପରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ବାଲେଶ୍ୱରରେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପାଇଁ ସମୟସୂଚୀ ପ୍ରକାଶ ପାଇଛି। ସଂଶୋଧିତ ସୂଚୀ ଅନୁଯାୟୀ ଆସନ୍ତା 19 ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ସଂଯୋଗ ସମ୍ବନ୍ଧିତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ସେହିପରି ଦାବି ଓ ଆପତ୍ତିର ଶୁଣାଣି ଓ ଫଇସଲା ପ୍ରକ୍ରିୟା ଅବଧିକୁ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା 31 ସେପ୍ଟେମ୍ବରରେ ପ୍ରକାଶ ପାଇବ। ନିଟ୍ ୟୁଜି 2026 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଓଜେଇଇ ପକ୍ଷରୁ ଅନ୍ଲାଇନ୍ ପଞ୍ଜୀକରଣ ଏବଂ କାଉନ୍ସେଲିଂ ଆରମ୍ଭ ହେବ। ପ୍ରାର୍ଥୀମାନେ କାଉନ୍ସେଲିଂର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ସୂଚନା ପାଇଁ ଓଜେଇର ୱେବ୍ସାଇଟ୍ରେ ଲଗ୍ଇନ୍ କରିପାରିବେ। ଭୁବନେଶ୍ୱରସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ହସ୍ପିଟାଲରେ 50 ସିଟ୍ରେ ନାମଲେଖା ପାଇଁ ପ୍ରକ୍ରିୟା ଶେଷ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରାୟ 1,00,000 ଇଏସ୍ଆଇସି ବୀମାଭୁକ୍ତ ଶ୍ରମିକ ଏବଂ ସେମାନଙ୍କ ପରିବାର ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ମଧ୍ୟ ଦେଇ ଯାଇଥିବା 16 ଜାତୀୟ ରାଜପଥର ପାଣିକୋଇଲଠାରୁ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ରାସ୍ତାରେ ଯାନଗୁଡ଼ିକର ସର୍ବାଧିକ ବେଗସୀମା ନିର୍ଦ୍ଧାରିତ କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏ ଓଡ଼ିଶା ପକ୍ଷରୁ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ମାଧ୍ୟମରେ ରାଜ୍ୟର 9 ଜାତୀୟ ଓ ରାଜ୍ୟ ରାଜପଥରେ ସ୍ୱୟଂଚାଳିତ ଇ ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ, ଯାତାୟତ ନିୟମର କଡ଼ାକଡ଼ି ପାଳନ ଏବଂ ସଡ଼କ ସୁରକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକସ୍ଥିତ ଲକ୍ରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଶିକ୍ଷାନୀତି 2020 ସମ୍ପର୍କିତ ବୈଠକରେ ଶିକ୍ଷା ପ୍ରତି ରୁଚି ସୃଷ୍ଟି କରିବା ସହ ଶିଶୁ ମନୋବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ପରିଚାଳନା କମିଟିର ନୂତନ ସଭାପତିଙ୍କ ସମେତ 25 ସଭ୍ୟ ମନୋନୀତ ହୋଇଥିଲେ। ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତାକାଲିଠାରୁ ପୁରୀ ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ଶୁକ୍ରବାର ରାତି 11:45 ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ଭୋର 4:15 ସୋଲାପୁର ଜଙ୍କସନ୍ରେ ପହଞ୍ଚିବ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 11 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ

0: ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ତାଳଚେରଠାରେ ସର୍ବାଧିକ 80 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଷୋଡ଼ଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନସିପ୍ ଡିଭିଜନ୍ ଏ ର ସେମିଫାଇନାଲ୍ରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶା ପ୍ରବେଶ କରିଛି। ତାମିଲନାଡୁର କୋଏମ୍ବାଟୁରରେ ଚାଲିଥିବା ଏହି ଚାମ୍ପିୟନସିପ୍ରେ ଗତକାଲି ଓଡ଼ିଶା କ୍ୱାର୍ଟର ଫାଇନାଲ୍ରେ ହରିୟାଣାକୁ 5-1 ପରାସ୍ତ କରିଛି। ସେମିଫାଇନାଲ୍ରେ ଓଡ଼ିଶା ଦଳ ପଞ୍ଜାବକୁ ଭେଟିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ନାରୀ ସ୍ୱାସ୍ଥ୍ୟ ଓ ଯୋଗ। ଆଲୋଚନା କରିଛନ୍ତି ଡକ୍ଟର ପ୍ରତିଭା ଶ୍ରୀ।
2: ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ନାରୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ତାର ଜୀବନକୁ ସୁସ୍ଥ ଓ ଶୃଙ୍ଖଳିତ କରିବା ନିମନ୍ତେ ବାଲ୍ୟକାଳରୁ ଅନେକ ବ୍ୟବହାରିକ ଶିକ୍ଷାର ଆବଶ୍ୟକତା ରହିଛି। ଏହା ସହିତ ପ୍ରତିଦିନ କିଛି ଆସନ, ପ୍ରାଣାୟାମ, ମୁଦ୍ରା ଓ ମନ୍ତ୍ର ଆଦିର ଅଭ୍ୟାସ କରିବା ଉଚିତ। ଫଳରେ ବାଳିକାଟି ପୂର୍ଣ୍ଣ ଯୌବନ ପ୍ରାପ୍ତ ହେବା ବେଳକୁ ତାହାର ଶାରୀରିକ ଓ ମାନସିକ ବିକାଶରେ ସମନ୍ୟ ସୃଷ୍ଟି ହୋଇଥାଏ। 7 ବର୍ଷ ବୟସରୁ ହିଁ ସରଳ ଯୋଗାଭ୍ୟାସ ଆରମ୍ଭ କରିବା ନିହାତି ଆବଶ୍ୟକ, କାରଣ ପିଉସିକା ଗ୍ରନ୍ଥି ଯାହାକୁ ପିନିଆଲ ଗ୍ଲାଣ୍ଡ କୁହାଯାଏ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ। ଫଳରେ ଉପଯୁକ୍ତ ଭାବରେ ଶରୀର ଓ ମନର ବିକାଶ ହୋଇଥାଏ। ନିୟମିତ ସୂର୍ଯ୍ୟ ନମସ୍କାର 6 ଚକ୍ର, ତାପରେ 2-3 ମିନିଟ ପାଇଁ ଶବାସନର ଅଭ୍ୟାସ, ନାଡ଼ି ଶୋଧନ ପ୍ରାଣାୟାମ 5 ଆବୃତ୍ତି, ସାମ୍ଭବୀ ମୁଦ୍ରା 5 ମିନିଟ, ଯେଉଁ ଅଭ୍ୟାସରେ କି ଦୃଷ୍ଟିକୁ ଭ୍ରୁ ମଧ୍ୟରେ କେନ୍ଦ୍ରୀଭୂତ କରାଯାଇଥାଏ, ତା ସହିତ ନାସିକାଗ୍ର ଦୃଷ୍ଟି 5 ମିନିଟ, ଯେଉଁଥିରେ କି ଦୃଷ୍ଟିକୁ ନାସିକାଗ୍ରରେ କେନ୍ଦ୍ରୀଭୂତ କରାଯାଇଥାଏ, ଏବଂ ଗାୟତ୍ରୀ ମନ୍ତ୍ର 24 ଥର ଉଚ୍ଚାରଣ କରିବା ନିହାତି ଆବଶ୍ୟକ। ମହିଳାମାନଙ୍କର ମାସିକ ଧର୍ମ ସ୍ଥାପିତ ହେବା ପରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ, ଯଥା ପେଟ ଓ ପିଠିର ଯନ୍ତ୍ରଣା, ମୋଟାପା ବୃଦ୍ଧି ହେବା, କୋଷ୍ଠକାଠିନ୍ୟତା ଏବଂ ମୁଖମଣ୍ଡଳରେ ବ୍ରଣ ଇତ୍ୟାଦି। ଏହି ସମସ୍ୟାକୁ ଦୂର କରିବା ନିମନ୍ତେ ପ୍ରତିଦିନ ସୂର୍ଯ୍ୟ ନମସ୍କାରର ଅଭ୍ୟାସ 6-8 ଆବୃତ୍ତି କରିବା ଦରକାର। ଭୁଜଙ୍ଗାସନ 5 ଥର, ମାର୍ଜରୀ ଆସନ, ମତ୍ସ୍ୟାସନ, ଶଶଙ୍କାସନ ଏବଂ ଉଷ୍ଟ୍ରାସନ ଆଦି ପଛକୁ ମୋଡ଼ି ହେଲା ଭଳି ଯେତେ ସବୁ ଆସନ ରହିଛି ସେଗୁଡ଼ିକର ଅଭ୍ୟାସ କଲେ ପିଠିର ମାଂସପେଶୀର ଏକ୍ସରସାଇଜ୍ ହୋଇଥାଏ ଆଉ ଶରୀରର ସାମ୍ନା ପାଖର ଷ୍ଟ୍ରେଚ୍ ହୋଇଥାଏ, ଟୋନ୍ ହୋଇଥାଏ। ତା ଫଳରେ ଏହି ମାଂସପେଶୀ ମଜବୁତ ହୋଇଥାଏ ଆଉ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ରେ କାର୍ଯ୍ୟକ୍ଷମ ହୋଇଥାନ୍ତି। ଏବଂ ତା ସହିତ ଆମେ ଦେଖିବା କିଛି ପ୍ରାଣାୟାମର ଅଭ୍ୟାସ, ଯେମିତି ନାଡ଼ି ଶୋଧନ ଏବଂ ଭ୍ରମରୀ ପ୍ରାଣାୟାମ, ତା ସହିତ ଉଜୟୀ ପ୍ରାଣାୟାମର ଆବୃତ୍ତି ମିନିମମ 10 ରାଉଣ୍ଡ ଯଦି ଆମେ କରିବା ତାହା ଲାଭଦାୟକ। ଜଣେ ଯୋଗ ପ୍ରଶିକ୍ଷକ ତାଙ୍କଠାରୁ ଯୋଗ ନିଦ୍ରାର ଅଭ୍ୟାସ ଶିଖି ଦୈନନ୍ଦିନ ଜୀବନରେ 15 ମିନିଟ ମିନିମମ ଯୋଗ ନିଦ୍ରାର ଅଭ୍ୟାସ ଫଳରେ ମନ ଓ ଶରୀରକୁ ବହୁତ ଶାନ୍ତି ମିଳିଥାଏ। ଆଉ ତା ସହିତ ଆମେ ଦେଖିବା ବୈବାହିକ ଜୀବନରେ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ନିର୍ବାହ କରିବା ନିମନ୍ତେ ନାରୀକୁ ଅପରିମିତ ଶକ୍ତିର ଆବଶ୍ୟକ ହୋଇଥାଏ। ଦୈନନ୍ଦିନର ଜୀବନଚର୍ଯ୍ୟାରେ ଯୋଗାଭ୍ୟାସ ଫଳରେ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ଉପଲବ୍ଧ ହୁଏ ଏବଂ ପାରିବାରିକ ଜୀବନ ସୁଖମ ହୋଇଥାଏ। ହରମୋନାଲ ଇମ୍ବାଲାନ୍ସ ଫଳରେ ମୋଟାପା ବଢ଼ିଥାଏ, ବିଷର୍ଣ୍ଣତା ଏବଂ ଉଦ୍ବେଗ ମଧ୍ୟ ବଢ଼ିଥାଏ। ତେଣୁ ଏହି କ୍ଷେତ୍ରରେ ଯୋଗ ଅଭ୍ୟାସ, ଯେମିତିକି ଆମେ ଦେଖିବା ପବନ ମୁକ୍ତାସନ, କିଛି ସମୟ ସୂର୍ଯ୍ୟ ନମସ୍କାର କିଛି ଚକ୍ର କଲା ପରେ, ଯେମିତି ଆପଣ ଦେଖନ୍ତୁ ଯଦି 6-8 ରାଉଣ୍ଡ କରିପାରୁଛନ୍ତି ଦୈନନ୍ଦିନ ଜୀବନରେ, ଆଉ ସୂର୍ଯ୍ୟ ନମସ୍କାର ଅଭ୍ୟାସ ପରେ କିଛି ସମୟ ଶବାସନରେ ରହି ବିଶ୍ରାମ ନେବା ଫଳରେ ପ୍ରାଣଶକ୍ତିର ସଞ୍ଚାର ସହିତ ଅଙ୍ଗ ପ୍ରତ୍ୟଙ୍ଗରେ ସ୍ଫୁର୍ତ୍ତି ଆସିଥାଏ। ସର୍ବାଙ୍ଗାସନ ଓ ବିପରୀତକରଣୀ ମୁଦ୍ରାର ଅଭ୍ୟାସ ଦ୍ୱାରା ବିଭିନ୍ନ ସ୍ତ୍ରୀ ରୋଗ ମଧ୍ୟ ଦୂର ହୁଏ ଏବଂ ମୁଖମଣ୍ଡଳ କାନ୍ତିଯୁକ୍ତ ହୋଇଥାଏ। ତା ସହିତ ଧ୍ୟାନରେ ଆମେ ଯଦି 10 ମିନିଟ ଅଭ୍ୟାସ କରିବା ତେବେ ମନକୁ ଶାନ୍ତି ମିଳେ ଏବଂ ମନ ସ୍ଥିର ମଧ୍ୟ ରହିଥାଏ। ଏହାପରେ ଆମେ ଦେଖିବା ଉଜୟୀ ପ୍ରାଣାୟାମ, ଗୋଟିଏ ନିହାତି ଉପାଦେୟ ପ୍ରାଣାୟାମ ଯାହାଦ୍ୱାରା ମନ ଅନ୍ତର୍ମୁଖୀ ହୁଏ ଆଉ ମସ୍ତିଷ୍କକୁ ମଧ୍ୟ ବିଶ୍ରାମ ମିଳିଥାଏ। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ନିମନ୍ତେ ବଜ୍ରଲି ମୁଦ୍ରାର ଅଭ୍ୟାସ ଅତ୍ୟନ୍ତ ଲାଭପ୍ରଦ। ଏହା ସହିତ ସପ୍ତାହକୁ ଥରେ ଲଘୁ ଶଙ୍ଖ ପ୍ରକ୍ଷାଳନ, ଜଣେ ପ୍ରଶିକ୍ଷକଙ୍କ ଠାରୁ ଏ ବିଷୟରେ ଜାଣିନେଇ କି ଏ ଅଭ୍ୟାସ କେମିତି କରାଯାଏ ଯଦି ସପ୍ତାହରେ ଥରେ, ତା ସହିତ ଦୈନନ୍ଦିନ ଜୀବନରେ ଜଳନୀତିର ଅଭ୍ୟାସ ଯଦି କରାଯାଏ ମନ ଶାନ୍ତ ରହେ, ତାର କର୍ମକ୍ଷେତ୍ରରେ ସଫଳ ଭାବରେ ତାର ଦାୟିତ୍ୱକୁ ନିର୍ବାହ କରିପାରିବ।

0: ଶୁଣୁଥିଲେ ଆଲୋଚନା ନାରୀ ସ୍ୱାସ୍ଥ୍ୟ ଓ ଯୋଗ, ଆଲୋଚନା କରିଥିଲେ ଡକ୍ଟର ପ୍ରତିଭା ଶ୍ରୀ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଶ୍ୱସ୍ତରରେ ଭାରତକୁ ନବସୃଜନାତ୍ମକ ଲେଖନୀ ପ୍ରସ୍ତୁତି କେନ୍ଦ୍ର ଭାବେ ବିକଶିତ କରାଯିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହରମୁଜ ପ୍ରଣାଳୀକୁ ନେଇ ଓମାନ ସହ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ୍ର ସୂଚନା, ଏବଂ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଡିଭିଜନ ଏ କ୍ୱାର୍ଟର ଫାଇନାଲ ମ୍ୟାଚ୍ଗୁଡ଼ିକରେ ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ବିଜୟୀ।

ହରମୁଜ ପ୍ରଣାଳୀକୁ ନେଇ ଓମାନ ସହ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ୍ର ସୂଚନା ଏବଂ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଡିଭିଜନ୍ ଏ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତରେ କାହାଣୀ କହିବାର ସମୃଦ୍ଧ ପରମ୍ପରା ଏବଂ ରଚନାତ୍ମକ ପ୍ରତିଭାମାନଙ୍କ ଅନେକ କ୍ଷମତା ରହିଛି। ବିଶ୍ୱସ୍ତରରେ ଭାରତକୁ ବିଷୟବସ୍ତୁ ପ୍ରସ୍ତୁତି କେନ୍ଦ୍ର ଭାବେ ବିକାଶ କରାଯାଇପାରିବ ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ନେଟ୍ଫ୍ଲିକ୍ସର ସହକାରୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟେଡ୍ ସାରଣ୍ଡୋସ୍ଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବିଷୟ ପ୍ରକାଶ କରିଛନ୍ତି। ଆଲୋଚନା କାଳରେ ଶ୍ରୀ ମୋଦି ଏବଂ ନେଟ୍ଫ୍ଲିକ୍ସ ଅଧିକାରୀ ଭାରତରେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ନେଟ୍ଫ୍ଲିକ୍ସ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ବୈଠକରେ ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଉଦ୍ୟୋଗକୁ ବିଶ୍ୱସ୍ତରୀୟ ମଞ୍ଚକୁ ନେବା ଲାଗି ଆଲୋଚନା ହୋଇଛି। ଏହି ଅବସରରେ ନେଟ୍ଫ୍ଲିକ୍ସ କମ୍ପାନୀ ଭାରତର ରଚନାତ୍ମକ ପ୍ରତିଭାମାନଙ୍କୁ ଅବସର ଦେବା ଲାଗି ନୂଆ ପଦକ୍ଷେପ ଆରମ୍ଭ କରିବା ନିମନ୍ତେ ଘୋଷଣା କରିଛି। ଭାରତୀୟ ରଚନାତ୍ମକ ପ୍ରାଦ୍ୟୋଗିକୀ ସଂସ୍ଥାନ ଏବଂ ରାଷ୍ଟ୍ରୀୟ ଚଳଚ୍ଚିତ୍ର ବିକାଶ ନିଗମ ମିଳିତ ଭାବେ ଏଥିଲାଗି ଭାରତୀୟ ପ୍ରତିଭାମାନଙ୍କୁ କୌଶଳ ବିକାଶ ଓ ଶିକ୍ଷା ମାଧ୍ୟମରେ ମାର୍ଗଦର୍ଶନ କରିବେ ବୋଲି କୁହାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଦେଶର ଶିକ୍ଷା କ୍ଷେତ୍ରକୁ ଦୃଢ଼ କରିବା ଲାଗି କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଦେଶର ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ଶିକ୍ଷାର ଗୁଣବତ୍ତା ଓ ସହଜତା ବୃଦ୍ଧି ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ଉପାୟ ଉପରେ ବିଚାର ବିମର୍ଶ ହୋଇଛି। ସେ କହିଛନ୍ତି, ଭବିଷ୍ୟତକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ହୋଇଥିବା ଶିକ୍ଷା ପ୍ରଣାଳୀର ନିର୍ମାଣ ପ୍ରତି ସରକାର ପ୍ରତିବଦ୍ଧ, ଯାହା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବା ସହ ବିକଶିତ ଭାରତ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ନୀତି ଆୟୋଗ ପକ୍ଷରୁ ରି ଇମାଜିନିଂ କେୟାର ଷ୍ଟ୍ରାଟେଜିଜ୍ ଫର୍ ଏମ୍ପାୱରିଂ କେୟାର ଗିଭର୍ସ ଇନ୍ ବିକଶିତ ଭାରତ ଆଟ୍ 2047 ଶୀର୍ଷକ ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁଯାୟୀ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶକୁ ଏକ ପ୍ରମୁଖ ସ୍ତମ୍ଭ ଭାବେ ଯତ୍ନ ପ୍ରଦାନ କରିବା ବ୍ୟବସ୍ଥା ଇକୋସିଷ୍ଟମକୁ କଳ୍ପନା କରାଯାଇ ଦକ୍ଷ ଯତ୍ନବାନ ବୃତ୍ତିଗତଙ୍କ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତର ସମ୍ଭାବନାକୁ ସୁଦୃଢ଼ ବୋଲି କୁହାଯାଇଛି। ଏହି ଅବସରରେ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିଡ଼ି କହିଛନ୍ତି, ଏଥିରେ ଚିକିତ୍ସା ଉପଚାର ପରିବର୍ତ୍ତେ ଯତ୍ନ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି, ଯାହା ଉପଚାରଠାରୁ ବହୁ ଗୁଣରେ ଅଧିକ। ଡକ୍ଟର ଲାହିଡ଼ି ଏହି ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଆୟୋଗର ସଦସ୍ୟ ଡକ୍ଟର ଆର୍ ବାଲସୁବ୍ରମଣ୍ୟମ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିଧି ଛିବର ଏବଂ କେନ୍ଦ୍ର ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ରିପୋର୍ଟ ଉନ୍ମୋଚନ ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO, ୟୁନିସେଫ୍, ବିଶ୍ୱବ୍ୟାଙ୍କ ଏବଂ ଆନ୍ତର୍ଜାତିକ ଶ୍ରମ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। 2024-25ର ଏକ ସର୍ଭେ ଅନୁଯାୟୀ ଦେଶର କୌଣସି ସ୍ଥାନରେ ହାତରେ ମଇଳା ଉଠାଇବା କାର୍ଯ୍ୟ ହେଉନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, 2013 ସର୍ଭେ ଅନୁଯାୟୀ 58,000 ଏବଂ 2018 ସର୍ଭେ ଅନୁଯାୟୀ 98 ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇଥିଲା ଯେଉଁମାନେ ହାତରେ ମଇଳା ଉଠାଉଥିଲେ। ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି, ସେହିସବୁ ଲୋକମାନଙ୍କୁ ପୁନର୍ବାସ ସହାୟତା ସ୍ୱରୂପ 40,000 ଲେଖାଏଁ ପ୍ରଦାନ କରାଯାଇଥିଲା। ସେ କହିଛନ୍ତି, ନମସ୍ତେ ଯୋଜନା ଅଧୀନରେ ସରକାର ସେଭଳି ଲୋକଙ୍କୁ ସ୍ୱରୋଜଗାର ଯୋଜନାରେ ପୁନଃ ଥଇଥାନ କରୁଛନ୍ତି। ସେ ଗୃହକୁ ଜଣାଇଛନ୍ତି, 2023-24ରୁ 2025-26 ମଧ୍ୟରେ ହାତରେ ମଇଳା ଉଠାଉଥିବା ଲୋକଙ୍କ ସଂଖ୍ୟା 5,632 ଥିବାବେଳେ ସେମାନଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରୁ 483 ଅନ୍ୟ କର୍ମନିଯୁକ୍ତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହରମୁଜ ପ୍ରଣାଳୀକୁ ନେଇ ଓମାନ ସହିତ ଏକ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ୍ କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଚଳିତ ସପ୍ତାହରେ ଏହି ବୁଝାମଣା ସମ୍ପର୍କିତ ଘୋଷଣା ହୋଇପାରେ। ଯଦି ଏହା ଚୂଡ଼ାନ୍ତ ହୁଏ, ତେବେ ହରମୁଜ ପ୍ରଣାଳୀ ପୁନଶ୍ଚ ଖୋଲିବା ସହ ବିଶ୍ୱ ଅର୍ଥବ୍ୟବସ୍ଥା

0: ବ୍ୟବସ୍ଥା ଉପରେ ପ୍ରଭାବ ହ୍ରାସ ପାଇବ ଏବଂ ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ଶେଷ ହେବାର ସମ୍ଭାବନା ରହିଛି। ତେବେ ଆମେରିକା ଇରାନର ବନ୍ଦରଗୁଡ଼ିକ ଉପରୁ କଟକଣା ହଟାଇବା କିମ୍ବା ନ ହଟାଇବା ଉପରେ ଏହି ବୁଝାମଣାର ଭବିଷ୍ୟତ ନିର୍ଭର କରିବ। ଇରାନ କହିଛି ହରମୁଜ ପ୍ରଣାଳୀ ଉପରେ ସେ ପ୍ରମୁଖ ଭାବେ ନିୟନ୍ତ୍ରଣ ରଖିବ ଏବଂ ଯୁଦ୍ଧ ପୂର୍ବରୁ ଯେଭଳି କାରବାର ହେଉଥିଲା ଆଉ ସେଭଳି ହେବ ନାହିଁ। ସୂଚନା ଅନୁଯାୟୀ ହରମୁଜ ପ୍ରଣାଳୀର ଉତ୍ତର ଭାଗକୁ ଇରାନ ଏବଂ ଦକ୍ଷିଣ ଭାଗକୁ ଓମାନ ନିୟନ୍ତ୍ରଣ କରିବା ଲାଗି ଆଲୋଚନା କରୁଛନ୍ତି। ଭାରତୀୟ ରେଳ ବିଭାଗ ପକ୍ଷରୁ ଆଦର୍ଶ ରିହାତି ବୁଝାମଣାରେ ହୋଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ କଣ୍ଟେନର ଟ୍ରେନ୍ ପରିଚାଳକମାନେ ଗୋଟିଏ ଲାଇସେନ୍ସରେ ସାରା ଦେଶରେ କଣ୍ଟେନର ଟ୍ରେନ୍ ଚଳାଇବା ଲାଗି ଅନୁମତି ପାଇପାରିବେ। ଏଥିଲାଗି 25 କୋଟି ଟଙ୍କାର ପଞ୍ଜୀକରଣ ଶୁଳ୍କ ଦେବାକୁ ପଡ଼ିବ। ଏହି ସଂଶୋଧନ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିବା ପରେ ବିଭିନ୍ନ ମାର୍ଗରେ ଅଲଗା ପଞ୍ଜୀକରଣ ବ୍ୟବସ୍ଥା ବନ୍ଦ କରାଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ ନୂତନ ପରିଚାଳକମାନଙ୍କୁ 20 ବର୍ଷ ଲାଗି ଅନୁମତି ପ୍ରଦାନ କରାଯିବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏକୀକୃତ ପଞ୍ଜୀକରଣ ଶୁଳ୍କ ଲାଗୁ ହେବା ଏବଂ ଭିନ୍ନ ପଞ୍ଜୀକରଣ ବ୍ୟବସ୍ଥା ଉଚ୍ଛେଦ ଦ୍ୱାରା ନିୟାମକ ଖର୍ଚ୍ଚ ହ୍ରାସ ପାଇବା ସହ ମଞ୍ଜୁରୀ ପ୍ରକ୍ରିୟା ସହଜ ହେବ, ଯାହାଫଳରେ କଣ୍ଟେନର ଟ୍ରେନ୍ ପରିଚାଳନା କ୍ଷେତ୍ରରେ ଘରୋଇ ପ୍ରତିଯୋଗୀମାନେ ଅଧିକରୁ ଅଧିକ ଭାଗ ନେଇପାରିବେ। 1945 ଆଜିର ଦିନରେ ଜାପାନର ହିରୋସୀମା ଏବଂ ନାଗାସାକି ସହରରେ ପରମାଣୁ ବୋମା ନିକ୍ଷେପ କରାଯିବା ଫଳରେ 1,40,000 ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହି ପୀଡ଼ିତମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ହିରୋସୀମା ଦିବସ ପାଳନ କରାଯାଉଛି। ପରମାଣୁ ବୋମାର ଭୟାବହତାକୁ ମନେ ପକାଇବା ଏବଂ ଭବିଷ୍ୟତ ଲାଗି ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ଦିଗରେ ଆଜିର ଦିବସ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରୁଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସିଲକାରା ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଅସାଧାରଣ ସାହସ ଏବଂ ନିଃସ୍ୱାର୍ଥପର ସେବା ପ୍ରଦର୍ଶନ କରିଥିବା 12 ଜଣ ଖଣି ଶ୍ରମିକଙ୍କୁ ସର୍ବୋତ୍ତମ ଜୀବନରକ୍ଷା ପଦକରେ ସମ୍ମାନିତ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ସମାରୋହରେ ସଡ଼କ ପରିବହନ ଏବଂ ରାଜପଥ ରାଜ୍ୟମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ସିଲକାରା ସୁଡ଼ଙ୍ଗ ଭୁଶୁଡ଼ିବା କ୍ଷେତ୍ରରେ ଉଦ୍ଧାର କାର୍ଯ୍ୟ କରିବା ସବୁଠାରୁ ଆହ୍ୱାନପୂର୍ଣ୍ଣ ଥିଲା। ସେ କହିଛନ୍ତି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିଥିଲେ ଏବଂ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଆଫ୍ରିକା ସହ ସମାବେଶୀ ଏବଂ ଚାହିଦା ଆଧାରିତ ବିକାଶ ସହଯୋଗମୂଳକ ସମ୍ପର୍କ ସ୍ଥାପନ କରିଛି, ଯାହାଫଳରେ ରାଷ୍ଟ୍ରୀୟ ପ୍ରାଥମିକତା ଲାଗି ସ୍ଥାନୀୟ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଗତକାଲି ନୂଆଦିଲ୍ଲୀରେ ଆଫ୍ରିକା ଦିବସ ପାଳନ ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଆଫ୍ରିକାର ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସବୁଠାରୁ ବୃହତ ଭାଗିଦାର ପାଲଟିଛି। ପାକିସ୍ତାନର ଖାଇବର ପଖତୁଆ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମହମ୍ମଦ ସୁହେଲ ଆଫ୍ରିଦି କହିଛନ୍ତି ଯଦି ତେହେରିକ୍ ଏ ଇନ୍ସାଫ୍ ପିଟିଆଇର ପ୍ରତିଷ୍ଠାତା ଅଧ୍ୟକ୍ଷ ଏବଂ ଜେଲ୍ ଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ନ୍ୟାୟ ନ ମିଳେ ତେବେ ଦଳୀୟ ସମର୍ଥକମାନେ ଇସ୍ଲାମାବାଦକୁ ଆସନ୍ତା 27 ସେପ୍ଟେମ୍ବର ଯାତ୍ରା କରିବେ। ଇମ୍ରାନ୍ ଖାନ୍ଙ୍କ ଜେଲ୍ରେ ରହିବା ଆଜି 3 ବର୍ଷ ପୂରୁଥିବା ବେଳେ ଗତକାଲି ପେଶାୱାରଠାରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଷୋଡ଼ଶ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ଚମ୍ପିଅନ୍ସିପ୍ର ଡିଭିଜନ୍ ଏରେ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ବିଜୟ ହାସଲ କରି ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଗତକାଲି ତାମିଲନାଡୁର କୋଏମ୍ବାଟୁର୍ଠାରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ପଞ୍ଜାବ କର୍ଣ୍ଣାଟକକୁ 5-2, ଓଡ଼ିଶା ହରିୟାଣାକୁ 5-1, ମଧ୍ୟପ୍ରଦେଶ ଦାଦ୍ରାନଗର ହାବେଲି ଏବଂ ଦାମନ୍ଦିଓକୁ 7-3 ପରାସ୍ତ କରିଥିଲା। ଝାଡ଼ଖଣ୍ଡ ଉତ୍ତରପ୍ରଦେଶ ମଧ୍ୟରେ ମ୍ୟାଚ୍ 3-3 ଡ୍ର ରହିବା ପରେ ଝାଡ଼ଖଣ୍ଡ ସୁଟ୍ଆଉଟ୍ରେ ବିଜୟ ଲାଭ କରିଛି। ଆଜି କୋଏମ୍ବାଟୁର୍ରେ ଓଡ଼ିଶା ଏବଂ ପଞ୍ଜାବ ଓ ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ବିଶ୍ୱସ୍ତରରେ ଭାରତକୁ ନବସୃଜନାତ୍ମକ ଲେଖନୀ ପ୍ରସ୍ତୁତି କେନ୍ଦ୍ର ଭାବେ ବିକଶିତ କରାଯିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହରମୁଜ ପ୍ରଣାଳୀକୁ ନେଇ ଓମାନ ସହ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନର ସୂଚନା ଏବଂ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଡିଭିଜନ୍ ଏ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ବିଜୟୀ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶ

0: ଆକାଶବାଣୀ କଟକ କେନ୍ଦ୍ରଟୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା ଯୋଗେଶ୍ୱର ଶିବ ଓ ଶ୍ରାବଣ ମହାତ୍ମ୍ୟ। ଏହି ଶୀର୍ଷକରେ ଆଲୋଚନା କରୁଛନ୍ତି ଲିଙ୍ଗରାଜ ମିଶ୍ର।
1: कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानीसहितं नमामि। मौसुमीरविरत बारिधारा मेघमल्लहाररे घनीभूत आकाश तळे तृण ओ शस्यराजिर सबुज आस्तरण घडघडीरे निनादित गगन ତୁହାକୁ ତୁହା ଗର୍ଜନଶୀଳ ପବନ ସହିତ ଶ୍ରାବଣୀ ଶୋଭାମଣ୍ଡିତ ପରିବେଶରେ ଧରଣୀକୁ ସୁଶୋଭିତ କରି ପ୍ରକୃତି ରାଣୀ ସୌବ୍ୟ ଶୈବ ଉପାସନାରେ ନିମଜ୍ଜିତ ହୁଏ। ଆଶୁତୋଷ ଗଙ୍ଗାଧର ଦେବାଧିଦେବ ମହାଦେବଙ୍କର ଆରାଧନାର ଏହା ହିଁ ହେଉଛି ପ୍ରକୃଷ୍ଟ ସମୟ। ଭଗବାନ ଶିବ ସର୍ବଶକ୍ତିମୟ ସର୍ବବ୍ୟାପୀ ଓ ସମସ୍ତ ସୃଷ୍ଟିର ମୂଳ। ଶିବ ତତ୍ତ୍ୱରୁ ହିଁ ଚରାଚର ସଂସାର ଉଦ୍ଭୂତ ଆଉ ପ୍ରତ୍ୟେକଟି ଦୃଶ୍ୟାଦୃଶ୍ୟ ଜାଗତିକ ତତ୍ତ୍ୱ ତାଙ୍କରିଠାରେ ହିଁ ସମର୍ପିତ ହେଉଛି ଓ ବିଲୀନ ହେଉଛି। ଶିବ କୌଣସି ଶରୀରଧାରୀ ଈଶ୍ୱର ନୁହନ୍ତି, ସେ ସମସ୍ତ ତତ୍ତ୍ୱର ତତ୍ତ୍ୱାଧୀଶ। ସାଂଖ୍ୟ ମତରେ ତତ୍ତ୍ୱ ସଂଖ୍ୟା ଚବିଶ ଥିବାବେଳେ ଶୈବ ମତରେ ତାହା ଛତିଶ। ଯଥା ଶିବ ଶକ୍ତି ସଦାଶିବ ଈଶ୍ୱର ଶୁଦ୍ଧ ବିଦ୍ୟା ଜ୍ଞାନ ନିୟତି ବିଦ୍ୟା ରାଗ କଳା ବା କ୍ଷମତା ମାୟା ପୁରୁଷ ବୁଦ୍ଧି ଅହଙ୍କାର ପ୍ରକୃତି ସ୍ରୋତତ୍ୱକ ଚକ୍ଷୁ ଜିହ୍ୱାଘ୍ରାଣ ଏହି ପଞ୍ଚ ଜ୍ଞାନେନ୍ଦ୍ରିୟ ବାକ୍ପାଦ ପାଣି ପାଇ ଉପସ୍ଥ ଏହି ପଞ୍ଚ କର୍ମେନ୍ଦ୍ରିୟ ରୂପ ରସ ଗନ୍ଧ ସ୍ପର୍ଶ ଏହି ପଞ୍ଚ ତନ୍ମାତ୍ରା କ୍ଷିତ୍ୟପ୍ତେଜ ମରୁତ ବ୍ୟୋମ ଏହି ପଞ୍ଚ ମହାଭୂତ ଓ ମନ। ଶିବ ତତ୍ତ୍ୱ ଅନୁଯାୟୀ ଏହି ଛତିଶ ତତ୍ତ୍ୱ ହିଁ ହେଉଛି ସଂସାର। ସଂସାରର ଅର୍ଥ ହେଉଛି ସମ୍ୟକ୍ ସରତି ଇତି, ଅର୍ଥାତ୍ ଯାହା ରହେ ନାହିଁ ସର୍ବଦା ଗତିଶୀଳ। ତେଣୁ ସଂସାର ମିଥ୍ୟା, ଜୀବ ହିଁ ଶିବ, ଜୀବ ହିଁ ବ୍ରହ୍ମ। ଭଗବାନ ଶିବ ସମସ୍ତ ଗୋଚର ଅଗୋଚର ତତ୍ତ୍ୱର ଆଧାର। ଶିବ ତତ୍ତ୍ୱର ମୂଳ ହେଉଛି ଶିବୋହମ୍, ଅର୍ଥାତ୍ ମୋ ଭିତରେ ହିଁ ସମଗ୍ର ସୃଷ୍ଟି ବ୍ୟାପ୍ତ, ସବୁ ସୃଷ୍ଟ ଓ ବିନଷ୍ଟ ହେଉଛି। ପୁଣି ଶିବର ବ୍ୟାଖ୍ୟା ହେଉଛି ସ ଇ ବ। ସର ଅର୍ଥ ଶରୀର, ଇ ଈଶ୍ୱର, ବର ଅର୍ଥ ବାୟୁ, ଅର୍ଥାତ୍ ଶରୀର ଈଶ୍ୱର ତତ୍ତ୍ୱ ବାୟୁକୁ ନେଇ ଚଳମାନ। ଶିବରୁ ଇ କାଢ଼ିନେଲେ ତାହା ଶିବ ନ ହୋଇ ଶବ ହୋଇଯିବ। ଏହି ଶିବ ତତ୍ତ୍ୱକୁ ପ୍ରାଥମିକ ସ୍ତରରେ ସାଧାରଣ ବ୍ୟକ୍ତି ନିଜ ମନରେ ଅବଧାରଣା କରିବା ସହଜ ସାଧ୍ୟ ନୁହେଁ। ତେଣୁ ଶିବଙ୍କର ସାକାର ଆରାଧନାର ମାର୍ଗ ବତାଇ ଦିଆଯାଇଛି। ତେଣୁ ପୂର୍ଣ୍ଣ ରୂପେ କାଙ୍କର୍ଯ୍ୟ ଭାବ ରଖି ଶିବ ଶରଣାପନ୍ନ ହେବା ହିଁ ପ୍ରକୃଷ୍ଟ ମାର୍ଗ। ଏହାଦ୍ୱାରା ସାଧକର ରୁଦ୍ଧ ମାନସିକତା କ୍ରମଶଃ ମୁକ୍ତ ହୋଇ ଏହି ତତ୍ତ୍ୱରେ ସେ ଆସୀନ ହେବ ଓ ଜୀବନମୁକ୍ତ ହେବ। ତେଣୁ ଭଗବତ ପାଦ ଶ୍ରୀ ଶଙ୍କର ଗାଉଛନ୍ତି, ଆୟୁର୍ନଶ୍ୟତି ପଶ୍ୟତାମ ପ୍ରତିଦିନ ଜାତି କ୍ଷୟମ ଯୌବନମ ପ୍ରତ୍ୟାୟାନ୍ତି ଗତଃ ପୁନର୍ନ ଦିବସ କାଳୋ ଜଗତ ଭକ୍ଷକ ଲକ୍ଷ୍ମୀ ସ୍ତୋୟତରଙ୍ଗମ ଭୃଙ୍ଗ ଚପଳମ ବିଦ୍ୟୁଜ୍ଜଳମ ଜୀବିତଂ ତସ୍ମନ୍ମଂ ଶରଣଙ୍ଗତମ ଶରଣ ଦତ୍ତୁଂ ରକ୍ଷ ରକ୍ଷାଧୁନା। ତାଙ୍କଠାରେ ହିଁ କ୍ଷମା ପ୍ରାର୍ଥନା କରିବା ଉଚିତ। ସ୍ନାତ୍ୱା ପ୍ରତ୍ୟୁଷ କାଳେ ସପନ ବିଧି

ଥିବା ଶୈବପୀଠ ଏହି ଶୈବ ଭାବଧାରାର ଐତିହାସିକତା ପ୍ରମାଣ ଦିଅନ୍ତି। ଦରବାରୀ ଶାସନ ସମୟରେ ନାଗବଂଶୀ ମହାରାଜାମାନଙ୍କର ପୃଷ୍ଠପୋଷକତାରେ ବହୁ ଶିବ ମନ୍ଦିର ଗଢ଼ି ଉଠିଥିଲା। ରାଜରାଜୁଡ଼ା ଶାସନ ଯିବା ପରେ ମଧ୍ୟ ପ୍ରତି ବଡ଼ ସାନ ସହର ଗ୍ରାମମାନଙ୍କରେ ସ୍ଥାନୀୟ ଲୋକଙ୍କର ଉଦ୍ୟମରେ ଶିବ ମନ୍ଦିରମାନ ନିର୍ମିତ ହୋଇଛି। ତନ୍ମଧ୍ୟରୁ ଧର୍ମଗଡ଼ ସ୍ଥିତ ପାରଦ ଶିବଲିଙ୍ଗ ଯୁକ୍ତ ମନ୍ଦିର ସମଗ୍ର ପ୍ରଦେଶରେ ଖ୍ୟାତି ଲାଭ କରିଛି। ଶ୍ରବଣା ନକ୍ଷତ୍ର ଯୁକ୍ତ ପବିତ୍ର ଶ୍ରାବଣ ମାସ ଶିବଙ୍କର ବିଶେଷ ପୂଜାର୍ଚ୍ଚନା ନିମନ୍ତେ ପ୍ରକୃଷ୍ଟ ସମୟ। ଏହି ସମୟରେ ଶତରୁଦ୍ରାଭିଷେକ ଏକ ମହାନ ବୈଦିକ କର୍ମକାଣ୍ଡ। ଏହି ବିଧିରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ନନ୍ଦୀ ପୂଜା ପରେ ଶିବଲିଙ୍ଗଙ୍କୁ ପବିତ୍ର ସୁଗନ୍ଧ ଜଳ, ଗଙ୍ଗୋଦକ, ଦୁଧ, ଦହି, ମହୁ, ଇକ୍ଷୁରସ ଆଦିରେ ବିଲୋମ ଧାରାରେ ଅଭିଷେକ କରାଯାଏ। ତତ୍ପରେ ଶିବଙ୍କୁ ପଞ୍ଚୋପଚାର ବା ଷୋଡ଼ଶୋପଚାର ବିଧିରେ ପୂଜା କରାଯାଏ। ଏଥିନିମନ୍ତେ ବିଲ୍ୱଦଳ, ମନ୍ଦାର ପୁଷ୍ପ, ସମିଦଳ, ଅରଖ, ଦୁଦୁରା, ଗୟସ ଆଦି ପୁଷ୍ପ ଚଢ଼ାଯାଏ। ମାନସିକ ପୂରଣ ହୋଇଥିବା କେତେକ ଭକ୍ତ ଓଂ ନମଃ ଶିବାୟ ବା ଓଂ ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁ କମିବ ବନ୍ଧନାତ୍ ମୃତ୍ୟୁର୍ମୁଖୀୟ ମାମୃତାତ୍ ଏହି ମହାମୃତ୍ୟୁଞ୍ଜୟ ମନ୍ତ୍ର ପଢ଼ି 108, 1008 ବା 108 ଅଛିଦ୍ର ବିଲ୍ୱପତ୍ର ଶିବଲିଙ୍ଗ ଉପରେ ଚଢ଼ାଇଥାନ୍ତି। ଶ୍ରାବଣ ମାସରେ କାଉଡ଼ିଆ ଭକ୍ତମାନଙ୍କର ସମର୍ପିତ ଆରାଧନା ଏକ ବିଶେଷ ପର୍ବ ଭାବରେ ସ୍ୱୀକୃତ। ଏହି ଶ୍ରେଣୀର ଶ୍ରଦ୍ଧାଳୁମାନେ ନଦୀ, ତଡ଼ାଗ ଆଦିରେ ଶଶିରସ୍କ ସ୍ନାନ କରି ସେଠାରୁ କଳସପୂର୍ଣ୍ଣ ଜଳ ସଂଗ୍ରହ କରି ସେହି ଓଦା ବସ୍ତ୍ରରେ ଖାଲି ପାଦରେ ଇପ୍ସିତ ଶିବ ମନ୍ଦିରକୁ ଯାତ୍ରା କରନ୍ତି। ରାସ୍ତାରେ ଅବିରତ ଓଂ ନମଃ ଶିବାୟ ଷଡ଼ାକ୍ଷର ମନ୍ତ୍ର ଜପୁଥାନ୍ତି। ସମବେତ କଣ୍ଠରେ ବୋଲ ବମ୍ ଗାଉଥାନ୍ତି। ସେମାନେ ପଥଶ୍ରମ ଲାଘବ ନିମନ୍ତେ କେତେକ ବୋଲି ଗାଇଥାନ୍ତି, ଯଥା ଭୋଲା ବାବା ପାର କରେଗା, କୈଳାସପତି ପାର କରେଗା, ଜଟିଆ ବାବା ପାର କରେଗା ଇତ୍ୟାଦି। ବୋଲବମ୍ ଯାତ୍ରା ଏକ କୃଚ୍ଛ୍ର ସାଧନା, ଏଥିପାଇଁ ମାନସିକଧାରୀମାନେ ଏକ ମାସ ଯାଏଁ ଆମିଷ ତ୍ୟାଗ କରନ୍ତି, କ୍ଷୌର ହୁଅନ୍ତି ନାହିଁ, ନଗ୍ନପାଦରେ ଚାଲନ୍ତି, ଭୂମିଶଯ୍ୟାରେ ଶୟନ କରନ୍ତି, କ୍ରୋଧ ହିଂସା ଆଦି ବର୍ଜନ କରି ହରପାର୍ବତୀଙ୍କର ଶରଣାପନ୍ନ ହୁଅନ୍ତି। ଆଜିକାଲି ଏହି ବୋଲବମ୍ ଶ୍ରଦ୍ଧାଳୁମାନଙ୍କର ସୁବିଧା ପାଇଁ ଅନେକ ଦାତବ୍ୟ ଅନୁଷ୍ଠାନ ରାସ୍ତାରେ ବିଶ୍ରାମର ବନ୍ଦୋବସ୍ତ କରାଉଛନ୍ତି, ଅନ୍ନପ୍ରସାଦ ଓ ପ୍ରପାନକ ଦେଇ ପଥଶ୍ରମ ଲାଘବ କରାଉଛନ୍ତି। ଏହି ଯାତ୍ରା ପ୍ରତି ଶ୍ରାବଣ ମାସର ସୋମବାର ଦିନ ହେଉଥିବାରୁ ଭକ୍ତମାନେ ଦିନେ ଦୁଇ ଦିନ ପୂର୍ବରୁ ଜଳ ଓ ବେଲପତ୍ର ଆଦି ସଂଗ୍ରହ କରି ଯାତ୍ରା ଆରମ୍ଭ କରନ୍ତି। କେହି କେହି ଶହ ଶହ କିଲୋମିଟର ପଥ ଚାଲିଥାନ୍ତି। ଏଥିପାଇଁ ଶ୍ରାବଣ ମାସର ଘୋର ବର୍ଷା, ବିଜୁଳି, ଘଡ଼ଘଡ଼ି, ଅନ୍ଧକାର ରାତି, ଝଞ୍ଜାବାତକୁ ସେମାନେ ଭୃକ୍ଷେପ କରନ୍ତି ନାହିଁ। ତେବେ ପ୍ରତ୍ୟେକ ଧର୍ମାନୁଷ୍ଠାନରେ କିଛି ଦୋଷ ତ୍ରୁଟି ଥିବା ଭଳି ବୋଲବମ୍ ଯାତ୍ରା ସମାଲୋଚନା ମୁକ୍ତ ନୁହେଁ। କେତେକ ଯାତ୍ରୀ ଭଗବାନ ଶିବ ଗଞ୍ଜେଇ ପ୍ରିୟ ବୋଲି ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ରାସ୍ତାରେ ନିଶା ସେବନ କରନ୍ତି। କେତେକ ବିଭତ୍ସ ନୃତ୍ୟ ଓ କଟୁଭାଷା ପ୍ରୟୋଗ କରି ଲୋକଙ୍କର ଚକ୍ଷୁଶୂଳ ହୁଅନ୍ତି। ଅଜ୍ଞତା କାରଣରୁ ସେମାନଙ୍କର ଆଚରଣ ଏହି ପବିତ୍ର ଶ୍ରାବଣୀ ଯାତ୍ରାକୁ ବଦନାମ କରୁଛି। ବୋଲବମ୍ ଯାତ୍ରାର ଏକ ଗଭୀର ଧାର୍ମିକ ଓ ସାମାଜିକ ଧାରା ରହିଛି। ଏହି ଯାତ୍ରାରେ ଦୃଢ଼ ନିଷ୍ଠା, କଷ୍ଟକର ସାଧନା ନିହିତ। ପୁନଶ୍ଚ ଏଥିରେ ସମାଜର ସବୁ ଶ୍ରେଣୀର ଲୋକ ସାମିଲ ହେଉଥିବାରୁ ଏହା ସାମାଜିକ ସାମ୍ୟ ଓ ପ୍ରୀତି ପ୍ରତିଷ୍ଠା କରୁଛି। ସମସ୍ତେ ଲକ୍ଷ୍ୟ କରିଥିବେ ଯେ ଏଥିରେ ସମାଜର ତଥାକଥିତ ନିମ୍ନବର୍ଗର ଯୁବପିଢ଼ି ଅଧିକ ସାମିଲ ହେଉଛନ୍ତି। ତେଣୁ ବୋଲବମ୍ ଆନ୍ଦୋଳନ ଏକ ଶ୍ରେଣୀହୀନ ସାମାଜିକ ଉତ୍ଥାନର ବାର୍ତ୍ତା ବହନ କରେ। ଶିବ ଆରାଧନା ସହ ଶକ୍ତି ବା ପାର୍ବତୀଙ୍କର ଆରାଧନା କରାଯାଇଥାଏ। ଶିବ ଶକ୍ତି ତତ୍ତ୍ୱ କ'ଣ ତାହା ସାଧାରଣ ଭକ୍ତ ଜାଣେ ନା, ତେଣୁ ସେ ତାଙ୍କର ଶରଣାପନ୍ନ ହୋଇଥାଏ, ନିଜର ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରିଥାଏ, ଯଥାଶକ୍ତି ନୈବେଦ୍ୟ ଅର୍ପଣ କରେ, ଧୂପ ଦୀପ ଗନ୍ଧପୁଷ୍ପ ଆଦିର ଆୟୋଜନ କରେ। ଶ୍ରାବଣର ବାରିଧାରା ଓ କର୍ଦ୍ଦମାକ୍ତ ପଥରେ ସେ ହୁଏ ଶିବପୀଠକୁ ଧାବମାନ। ଆଗମ ନିଗମ ତନ୍ତ୍ରମନ୍ତ୍ରର ସ୍ୱରୂପ କ'ଣ ସେ ଜାଣେ ନା, ସେ କିନ୍ତୁ ନିଜକୁ ଶିବମୟ କରିଦେବାର ସାଧନାରେ ଯାତ୍ରୀ ହୋଇଥାଏ। ଏହି ଭାବନାକୁ ମହର୍ଷି ପୁଷ୍ପଦନ୍ତ ପ୍ରକାଶ କରି ଗାଇଛନ୍ତି, ତବ ତତ୍ତ୍ୱମ୍ ନ ଜାନାମି କିଦୃଶୋଷି ମହେଶ୍ୱର ଯାଦୃଶୋଷି ମହାଦେବ ତାଦୃଶାୟ ନମୋ ନମଃ ଓଂ ନମଃ ଶିବାୟ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବ ଜନ, ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟର ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯିବା ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ।

0: ଚାଷୀ ଦାଦାମାନେ ବରଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, ମାଖନ ଆରୁ, ଲଇନି, ତ ଏଇସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ସେମାନେ ତାଙ୍କର ସମିଆ ଦେଖିକରି ଇ ପନିପରିବା ଚାଷ ବି କରିଥିସନେ। ଆମର୍ ଚାଷୀ ଦାଦାମାନେ ବର୍ଷା ପାଇଁ ହଉ କି ଅଲଗା ଉପାୟ ବି ହଉ, ଯେନ୍ ପନିପରିବା ସବୁ ଲଗେଇଥିସନ୍, ଇନେ ଗୋଟେ କଥା ହେଲା ଯେ ଆମେ ଯେନ୍ ଚାରା ବି ରୁବାର ପଛେ ଆରୁ ତାର ପରବର୍ତ୍ତୀ ଅବସ୍ଥାନେ ସେ ଚାରା ଗଛମାନେ ମରିଯାଇଥିସନ୍ ଆରୁ ଜମି ପଡ଼ିଆ ପଡ଼ି ରହିସି। ଯେତ୍କି ଖତ୍ ସାର ଦେଇଥିଲେ ବି ଆମର୍ ଅମଲ କମିଯାଇସି ଆରୁ ଚାଷୀ ଦାଦାମାନ୍କେ କ୍ଷତି ବି ହେଇଥିସିଏ। ତ ଚାଷୀ ଦାଦାମାନେ ହେତିର୍ ଲାଗ୍ତି ବୋଲିକରି ଇ ଚାରା ଲଗାବାର ସମିଆନେ ଆର୍ ତାର୍ ପଛେ ଆମେ କେତେଟା କଥାକେ ଧ୍ୟାନ ଦେମା ବୋଇଲେ ଆମର୍ ଫସଲ ବି ଠିକ୍ ରହେବା ଆରୁ ଅମଲ ବି ଭଲ୍ ହେଇପାର୍ବା। ତ ଇ ସମିଆନେ ଚାଷୀ ଦାଦାମାନେ ଜମି ଭିତରୁ ଯେତ୍କି ବେକାର ଘାସ ପତର ଚେର୍ମନ୍କେ ବାଛି ଦେଇକରି ପୁରା ସଫା କରିଦେବାକେ ପଡ଼୍ବା। ଏନ୍ତା ନେଇ କର୍ମା ବୋଇଲେ ଭିନ୍ନେ ଭିନ୍ନେ ରୋଗର ଜୀବାଣୁ ଆରୁ ପୋକମାନଙ୍କର ଅଂଶେନ ରହିଯାଏସନେ। ପଛେ କୁଡ଼ାଖୁସା ସମିଆନେ ବି ଆର୍ ପାରିକ ଗଛ ପତର ଆରୁ ଚେର୍ମନ୍କେ ସଫା କରିଦେବାରଟା ଆର୍ ଟିକେ ଇଟା ଭଲ୍ ହେବା। ସେନ୍ତା ଚାରା ରୁବାର ଆଗ୍ନୁ ରାସାୟନିକ ତୃଣାଶକ ଫ୍ଲୁକୋଲାରିନ୍ 800-1200 ମିଲିଲିଟର ଏକର ପିଛା ପ୍ରୟୋଗ କରିକରି 30-35 ଦିନ ଭିତରେ ଥରେ ହାତେନେ ବାଛି ଦେମା ବୋଇଲେ ଇ ଯେତ୍କି ବେକାର ଗଛମାନେ କମ୍ ଉଠିଥିସନେ। ସେନ୍ତା ଇ ତଲି ଘରାନୁ ଚାରା ଘିଚିବାର ଆଗ୍ନୁ ସେମାନ୍କେ ଟାନ୍ କରିଦେବାର କଥାଏ। ସେଥିର୍ଲାଗି ଠିକ୍ 7 ଦିନ ଆଗ୍ନୁ ପାଣି ଦେବାରଟାକେ କମେଇ ଆନିକରି ଗଛ ଯଦି ଶୁଖିଯାଉଛେ ବୋଇଲେ ତାକେ ଜଳସେଚନ କରବାର କଥାଏ। ଏନ୍ତା କର୍ମା ବୋଇଲେ ଚାରାମାନେ ନୂଆ ଆରୁ ଯେନ୍ତା ବି ପ୍ରତିକୂଲ ପରିସ୍ଥିତି ନେ ବି ସେମାନେ ଖାପ ଖାଇ ପାର୍ବେ ଆରୁ ଚାରା ରୁବାର ପଚ୍କି ଯେତ୍କି ମରବାର କଥା ସେତ୍କି ନେଇ ମରନ୍ ନା। ସେନ୍ତା ଆର୍ ଗୋଟେ କଥା ହେଲା ଜମିର୍ ମାଇଟ୍ ପୁରା ଗୁଣ ହେଇଗଲେ ଆର୍ ଟିକେ ଭଲ୍ କଥା। ଏଇଟା ଅଧିକା ଠୁଲା ଆରୁ ବଡ଼ ବଡ଼ ଖଣ ରହିଯିବା ବୋଇଲେ କହଲ ଚାରା ଗଛମାନେ ଠିକି ପାସେ ମାଇଟ୍ ଆରୁ ପାନ୍କେ ନେଇ ଧରିପାରନେ। ଆର୍ କେତେ କେତେ ବେଲ୍କେ ମୂଲ୍କେ ଚାପ୍ବାର ସମିଆନେ କାଣ ଚାପି ହେଇକରି ଗଛ ମରିଯିବାର ସମ୍ଭାବନା ବି ରହିସିଏ। ସେନ୍ତା ଭିନ୍ନେ ଭିନ୍ନେ ପନିପରିବା ଚାରାମାନ୍କେ 4-6 ପତର ହେବାର ବେଲ୍କେ ଠିକ୍ 4-5 ସପ୍ତାହ ହେଇଥିବାର ସମିଆନେ ଇଟାକେ ଆମେ ଲଗେଇ ପାର୍ମା। ସେନ୍ତା କଞ୍ଚା ମିର୍ଚା ଚାରା 6-7 ସପ୍ତାହ ସମିଆନେ ଲଗାବାର କଥା। ଚାରାମାନେ କମ୍ ବୟସନେ ଅଧିକା ମରିଯାଇଥିସନ୍ ଆରୁ ବୁଢ଼ା ଚାରାନେ ଜଲ୍ଦି ଫୁଲ୍ ଆରୁ ଫଲ୍ ଆସ୍ବାର କାରଣନୁ ଇଟାର ବାକି ଅଂଶ ଠିକ୍ ହିପାସେ ନେଇ ବଢ଼ିପାରେ ଆରୁ ଅମଲ ବି କମିଯାଇସି। ସେନ୍ତା ମଞ୍ଜି ମନ୍କେ ଆମେ ସିଧା ମାଟିର ଠିକ୍ ଜାଗାନେ ଲଗଉଛୁଁ ବୋଇଲେ ପ୍ରତି 1 କିଲୋଗ୍ରାମ ବିହନ୍କେ 3 ଗ୍ରାମ କ୍ୟାପ୍ଟେନ୍ନେ ଭଲ୍ ହିପାସେ ବିଶୋଧନ କରିଦେବାର କଥା। ବିନ୍ସ, ସେମି ଆରୁ ଯେତ୍କି ଡାଲ୍ ଜାତୀୟ ଫସଲ ପନିପରିବାର ବିହନ ଲଗାବାର 7 ଦିନ ଆଗ୍ନୁ ଫିମ୍ପିନାଶକ ସାହାଯ୍ୟନେ ବିଶୋଧନ କରିଦେଇକରି ଲଗାବାର 0.5 ଘଣ୍ଟା ଆଗ୍ନୁ ରାଇଜୋବିୟମ କଲଚର୍ସନେ ମିଶେଇ ଦେଇକରି 10-12 ଘଣ୍ଟା ଛାଇନେ ଶୁଖେଇ ଦେଇକରି ଠିକ୍ ଉପର ବେଲା ମାଇଟ୍ନେ ଲଗେଇ ଦେବାର କଥା। ପ୍ରତି 10 କିଲୋଗ୍ରାମ ବିହନ ପ୍ରତି 200 ଗ୍ରାମ ଜୀବାଣୁ କଲଚର ଆବଶ୍ୟକ କରିଥିସିଏ। ଠିକ୍ ସେତ୍କି ପରିମାଣର ଜୀବାଣୁ କଲଚର୍କେ 400 ମିଲିଲିଟର ପାନ୍ନେ ମିଶେଇ ଦେଇକରି ଧୀରେ ଧୀରେ ମଞ୍ଜି ସନେ ମିଶେଇ ଦେବାକେ ପଡ଼୍ବା। ବିନ୍ସ ଲାଗି ଆର୍ଫାଜିଓଲି ଆରୁ ଲଇନି ଲାଗି ଆର୍ଟ୍ରାଇପୋଲି ପ୍ରଜାତିର ଜୀବାଣୁ ଆବଶ୍ୟକ ହେଇଥିସିଏ। ଇ କଲଚର ଘିନ୍ବାର ସମିଆତି ସେ ପକେଟ୍ ଉପରେ ଲେଖା ହେଇଥିବାର ଶେଷ ତାରିଖ କେନ୍ ପଦ୍କେ ଅଛେ ସେ କଥାକେ ବି ଚାଷୀ ଦାଦାମାନ୍କେ ଧ୍ୟାନ ଦେବାକେ ପଡ଼୍ବା। ସେନ୍ତା ଚାରା ରୁବାର ପଛେ ପ୍ରଥମ ପାନ୍ ଦେବାର ଆବଶ୍ୟକ। ଇ ପାନ୍କେ ଗଛ ଉପରେ ସିଧା ଦେବାରଟା ଠିକ୍ ନେଇ ହୁଏ। ଗଛର ଚେରବେଟେ ମେଟ୍ନେ ହାଲ୍କା ହାଲ୍କା କରିକରି ଜଳସେଚନ କର୍ମା ବୋଇଲେ ଗଛ ତାର ସୁକେ ସିଧା ହେଇକରି ଠିଆ ହେଇପାର୍ବା।
1: ଶୁଣିଲେ ଚାଷର କଥା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ରଚନା କରିଛନ୍ତି ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନମଥ ମିଶ୍ର।

ସଙ୍ଗୀତ ଲହରୀରେ ଶୁଣିଛନ୍ତି କେତୋଟି ଆଧୁନିକ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରେ। ଶେଷରେ ଶୁଣନ୍ତୁ ନିଜାମଙ୍କ ଗୀତ ରଚନାରୁ ଗାଇଛନ୍ତି ବିକାଶ ଦାସ।

ହନୁମାନ କହିଲେ, ଯାହା ମୁଁ କହିଲି ତାହା ତୁମ ବଲ୍ଲଭ ରାମ ହିଁ କହିଛନ୍ତି, ତାଙ୍କଠୁ ଶୁଣିଛି। କୁଆ ତୁମର କେଉଁ ଅଙ୍ଗକୁ ପଦାଘାତ କରିଛି, ସେ ଶବ୍ଦ ମୁଁ ମୁହଁରେ ଉଚ୍ଚାରଣ କରିନପାରି ସ୍ତବ୍ଧ ହେଉଛି, କିନ୍ତୁ ଏହା ମିଥ୍ୟା କି? ଦୁଷ୍ଟ କୁଆ ସୀତାଙ୍କ ଅଧରରେ ଥଣ୍ଟ ଓ ସ୍ତନ ଦେଶକୁ ପାଦରେ ଆଘାତ କରିଥିଲା। ବିବାହର ଦିନ ପରେ ମଧୁଶଯ୍ୟା ଦିନର ମିଳନ ପୂର୍ବରୁ, ହେ ନବୀନା, ତୁମେ ପ୍ରତିଜ୍ଞା କରିଥିଲ ଯେ ରାମ ବିନା ଆନ ପୁରୁଷକୁ ଚିତ୍ତ ଦେବ ନାହିଁ। ଏହା ଶୁଣି ସୀତା କହିଲେ, ନିଃସଂଶୟରେ ତୁ ପ୍ରଭୁଙ୍କର ବଡ଼ ବିଶ୍ୱାସୀ, କିନ୍ତୁ ସେ ସ୍ଥାନରେ ସାକ୍ଷୀ କିଏ ଥିଲା ବୋଲି ବୋଇଲୁ ନାହିଁ ତ, ଅର୍ଥାତ୍ କହିଲୁ ନାହିଁ ତ? ହନୁମାନ କହିଲେ, ସେ ପୁର ମଧ୍ୟସ୍ଥିତ ଦୀପ ହିଁ ତାର ସାକ୍ଷୀ। ଆଉ ଫୁଲାହନା ହେ ବୈଦେହୀ, ବିଚ୍ଛେଦକୁ ତୁଳାଦଣ୍ଡ ବା ତରାଜୁ କରି ତୁମ ଦୁଇଜଣଙ୍କୁ ତଉଲିଲେ ସମାନ ହେବ। ମୋ କାନ୍ଧରେ ବିଜେ କର, ଏହା ତାପ ହରିବ ଅର୍ଥାତ୍ ଦୁଃଖ ହରଣ କରିବ। ପ୍ରଭୁଙ୍କ ସହ ଭେଟ କରି ତୁମେ ମଧ୍ୟ ସୁଖରେ ବିହରିବ ବା ବିହାର କରିବ। ଜାନକୀ କହିଲେ, କ'ଣ ତୁମେ କହୁଛ? ତୁମେ ତ ବୃକ୍ଷରେ ଡେଇଁଲା କପି ବା ବାନର ନୁହଁ, ମୋ ଭଳି ଅବଳାକୁ ପ୍ରବଳ ବଳ ଥିବା ରାବଣ ବଳାତ୍କାରରେ ଆଣିଛି, ମୋ ପ୍ରଭୁ କ'ଣ ତାଠାରୁ ଉଣା ହୋଇଛନ୍ତି? ତୁମ ସାଙ୍ଗରେ ମୁଁ ଗଲେ ତାହା ବି ଚୋରିରେ ଗଣା ହେବ, ଆଉ ପ୍ରଭୁଙ୍କର ବୀରତ୍ୱକୁ ବାଧା ହେବ। ରାମଚନ୍ଦ୍ରଙ୍କୁ ସ୍କନ୍ଧରେ ବହ, ଆଉ ଦୁର୍ବହ ସାଗରକୁ ବହନ ତର ବା ଶୀଘ୍ର ପାରି ହୁଅ, ଏଥିରେ କୀର୍ତ୍ତି ରହିବ, ଭୟ କରନା। କେତକୀ ଭ୍ରମରେ ବସ ନ ହୋଇ ଶିବଙ୍କ ସଙ୍ଗ ପାଇ ଶିବରାତ୍ରିକୁ ଅପେକ୍ଷା କରିବ। ତୁରନ୍ତ ଉତ୍ତର ଦେଲେ ପାବନି, ଶଙ୍ଖାସୁର ବେଦ ଚୋରି କରି ଲୁଚାଇ ପାରିଲା କି? ପ୍ରଭୁ ଆସିଲେ, ଆଉ ବେଦ ଓ ବ୍ରହ୍ମାଙ୍କ ବିଚ୍ଛେଦର ଅନ୍ତ ହେଲା।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନ କୁମାର ରଥ ଓ ପ୍ରସଞ୍ଜିତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ସୁଚିତ୍ରା ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, କେହି ଜଣେ ଭଲ ଲାଗେରେ କଥାଚିତ୍ରରୁ। ଡକ୍ଟର ନିର୍ମଳ ନାୟକଙ୍କ ଗୀତ ରଚନାରୁ ଗାଇଛନ୍ତି ପମଲା ଜୈନ, ସଙ୍ଗୀତ ଅଭିଜିତ ମଜୁମଦାର।

ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ସୁବ୍ରତ ସ୍ୱାଇଁଙ୍କ ଗୀତ ରଚନା ଓ ପ୍ରେମ ଅନନ୍ତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ହ୍ୟୁମାନ ସାଗର ଓ ଅନନ୍ୟ ଶ୍ରୀତମ ନନ୍ଦ। କଥାଚିତ୍ର ବେବି।

ନିବେଦିତାଙ୍କ କଣ୍ଠରେ ଏହି ଗୀତଟିକୁ ଶୁଣୁଛନ୍ତି ତୋ ବିନା ମକା ଆଣି ଅଧା କଥା ଚିତ୍ରରୁ ବିଜୟ ମଲ୍ଲଙ୍କ ଗୀତ ରଚନା ଓ ଶାନ୍ତିରାଜ ଖୋସଲାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ। ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଧଉଳି ଏକ୍ସପ୍ରେସ୍ କଥାଚିତ୍ରରୁ ଗାଇଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ, ଗୀତରଚନା ଗୋପବନ୍ଧୁ ଦାସ ଓ ଚିତ୍ତରଞ୍ଜନ ତ୍ରିପାଠୀ, ସଙ୍ଗୀତ ଚିତ୍ତରଞ୍ଜନ ତ୍ରିପାଠୀ।

ପ୍ରଚାର କଲ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ଆଜ୍ କା ଅର୍ଜୁନ ଚଳଚ୍ଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର ଓ ସମୀର କୁମାର। ଗୀତ ରଚନା କରିଛନ୍ତି ଅଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବାପି ଲେହେରୀ।

ଏଥର ଶୁଣନ୍ତୁ ଅମିତ କୁମାର, ସାଧନା ସରଗମ ଓ ସାଥୀଙ୍କ କଣ୍ଠରେ କିଶନ କହ୍ନୈୟା କଥାଚିତ୍ରରୁ ଇନ୍ଦିବରଙ୍କ ଗୀତ ରଚନାରୁ ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ।

ଆପଣମାନଙ୍କୁ ସ୍ୱାଗତ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲାଛରକା ପରିସରକୁ। ମୁଁ ଆପଣଙ୍କ ସାଥିରେ ଅଛି ସାଗରିକା। ନମସ୍କାର।

ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରଷେ ଘନ ଘନ ଭକ୍ତକବି ମଧୁସୂଦନ ରାଓଙ୍କ ଏ ଭକ୍ତି ଶ୍ରାବଣର ସ୍ୱରୂପକୁ ଦର୍ଶାଏ ଅକ୍ଷରେ ଅକ୍ଷରେ। କେବେ ଝୁରୁ ଝୁରୁ ଫୁରୁ ଫୁରୁ ତ ଆଉ କେବେ ମୂଷଳ ଧାରାରେ ବର୍ଷା ଅଜଳି ହୋଇପଡ଼େ ମାଟିରେ। ଆକାଶରେ ଘୁରି ବୁଲନ୍ତି କଳା ଧୂସର ପାଉଁଶିଆ ମେଘର ବର୍ଣ୍ଣମାଳା। ମଝିରେ ମଝିରେ ମେଘମେଦୁର ଆକାଶ ଫାଙ୍କରେ ନବବଧୁ ପରି ଟିକିଏ ଟିକିଏ ମୁହଁ ଦେଖାଏ ସୂର୍ଯ୍ୟ। କେବେ ଛୁଞ୍ଚି ଫୋଡ଼ା ଖରା ତ ଆଉ କେବେ ମୁସୁମୁସିଆ ଝାପ୍ସା ବର୍ଷା ଓ ଖରାର ଏ ଲୁଚ କାଳରେ ଆକାଶରେ ସପ୍ତରଙ୍ଗର ସମାରୋହ ଇନ୍ଦ୍ରଧନୁର ମନଲୋଭା ଚିତ୍ରପଟ ମଝିରେ ମଝିରେ ଝଲସି ଉଠେ ବିଜୁଳିର ଚମକ ଲାସ୍ୟମୟୀ ତରୁଣୀର ସ୍ମିତ ହାସ୍ୟରେଖା ପରି।

ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ଶ୍ରୀ ବିଷ୍ଣୁ ଯୋଗ ନିଦ୍ରାରେ ଶୟନ କରିଥିବାରୁ ସୃଷ୍ଟିର ପାଳନଭାର ପଡ଼ିଥାଏ ଶିବଙ୍କ ଉପରେ। ଏଣୁ ଏହି ମାସରେ ଶିବ ଉପାସନା ବିଶେଷ ଭାବେ କରାଯାଏ। ଶିବଙ୍କର ଉପାସନା ନିଷ୍ଠାର ସହ କଲେ ସକଳ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଆଧ୍ୟାତ୍ମିକ ଚିନ୍ତନ, ମନନ ତଥା ଚେତନାର ବିକାଶ ଲାଗି ଶ୍ରାବଣର ପରିବେଶ ମହତ୍ତ୍ୱପୂର୍ଣ୍ଣ।

ଅବିରତ ବାରିଧାରାରେ ଶୀତଳିତ ହୋଇଯାଏ ଧରିତ୍ରୀ, ଦିଶେ ସବୁ ଜୀବାମୟ ଅତି ମନୋରମ। ନଦୀ, ପୁଷ୍କରିଣୀ, କୂପ ଇତ୍ୟାଦି ସମସ୍ତ ଜଳାଶୟରେ ଭରପୁର ହୋଇଯାଏ ଜଳରେ। ଜୀବଜଗତ ଆଶ୍ୱସ୍ତ ହୋଇଯାଆନ୍ତି। ଏମିତି ଏକ ଶୁଭଙ୍କର ମାସ ଶ୍ରାବଣ, ହିନ୍ଦୁମାନଙ୍କ ପାଇଁ ସବୁଠୁ ପବିତ୍ର ମାସ ମଧ୍ୟରେ ଅନ୍ୟତମ। ଶ୍ରାବଣ ମାସଟି ଶିବଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ। ଏହି ଶ୍ରାବଣରେ ପରମ କରୁଣା ନିଧାନ ଦେବଦେବ ମହାଦେବ ପୃଥିବୀ ପୃଷ୍ଠକୁ ଅବତରଣ କରିଥାନ୍ତି।

ଶ୍ରୋତବନ୍ଧୁ, ଆଜି ହେଉଛି ଅଗଷ୍ଟ ମାସର 6 ତାରିଖ। ପ୍ରତିବର୍ଷ ଆଜିର ଦିନରେ ବିଶ୍ୱରେ ହିରୋସୀମା ଦିବସ ଭାବେ ପାଳନ କରାଯାଏ। 1945 ମସିହା ଏହି ଦିନ ଜାପାନର ହିରୋସୀମା ସହର ଉପରେ ପ୍ରଥମ ଥର ପାଇଁ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା। ଏହି ଘଟଣା ମାନବ ଇତିହାସର ସବୁଠାରୁ ଭୟାବହ ଏବଂ ହୃଦୟ ବିଦାରକ ଘଟଣାମାନଙ୍କ ମଧ୍ୟରୁ ଗୋଟିଏ। ହିରୋସୀମା ଦିବସ କେବଳ ଏକ ଐତିହାସିକ ଘଟଣାର ସ୍ମରଣ ନୁହେଁ, ବରଂ ବିଶ୍ୱରେ ଶାନ୍ତି, ମାନବିକତା ଏବଂ ପରମାଣୁ ଅସ୍ତ୍ରମୁକ୍ତ ପୃଥିବୀ ଗଠନ ଏକ ଦୃଢ଼ ବାର୍ତ୍ତା ଦେଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ 1939ରୁ 1945 ପର୍ଯ୍ୟନ୍ତ ଚାଲିଥିଲା। ଏହି ଯୁଦ୍ଧରେ ଅନେକ ଦେଶ ଅଂଶଗ୍ରହଣ କରିଥିଲେ ଏବଂ କୋଟି କୋଟି ଲୋକ ପ୍ରାଣ ହରାଇଥିଲେ। ଯୁଦ୍ଧର ଶେଷ ପର୍ଯ୍ୟାୟରେ ଆମେରିକା ଜାପାନକୁ ଆତ୍ମସମର୍ପଣ କରାଇବା ଉଦ୍ଦେଶ୍ୟରେ 6 ଅଗଷ୍ଟ 1945ରେ ହିରୋସୀମା ଉପରେ ଲିଟିଲ୍ ବୟ ନାମକ ପରମାଣୁ ବୋମା ପକାଇଥିଲା। ଏହାର 3 ଦିନ ପରେ 9 ଅଗଷ୍ଟରେ ନାଗାସାକି ସହର ଉପରେ ଫ୍ୟାଟମ୍ୟାନ୍ ନାମକ ଆଉ ଏକ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା। ପରମାଣୁ ବୋମା ବିସ୍ଫୋରଣର କିଛି ମୁହୂର୍ତ୍ତ ମଧ୍ୟରେ ହିରୋସୀମା ସହରର ବିଶାଳ ଅଂଶ ଧ୍ୱଂସ ହୋଇଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବିକିରଣର ପ୍ରଭାବରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ। ଘରବାଡ଼ି, ବିଦ୍ୟାଳୟ, ହସ୍ପିଟାଲ ଓ ଅନ୍ୟାନ୍ୟ ଭବନ ଧ୍ୱଂସ ସ୍ୱରୂପରେ ପରିଣତ ହୋଇଥିଲା। ବଞ୍ଚିଯାଇଥିବା ଲୋକମାନେ ଦୀର୍ଘ ସମୟ ଧରି ବିକିରଣଜନିତ ରୋଗ, କ୍ୟାନ୍ସର ଏବଂ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଥିଲେ। ହିରୋସୀମା ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ କ'ଣ ଥିଲା, ଶୁଣିବା ଏହି ଗୀତଟି ପରେ।

ଆସନ୍ତା ଜାଣିବା ହିରୋସୀମା ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଯୁଦ୍ଧର ଭୟାବହ ପରିଣାମ ବିଷୟରେ ଲୋକଙ୍କୁ ସଚେତନ କରିବା, ବିଶ୍ୱରେ ଶାନ୍ତି ଓ ସହଯୋଗର ବାର୍ତ୍ତା ପ୍ରଚାର କରିବା, ପରମାଣୁ ଅସ୍ତ୍ରର ବ୍ୟବହାର ବିରୁଦ୍ଧରେ ଜନମତ ସୃଷ୍ଟି କରିବା, ମାନବିକ ମୂଲ୍ୟବୋଧ ଏବଂ ଅହିଂସାର ଆଦର୍ଶକୁ ସୁଦୃଢ଼ କରିବା। ଆଜିର ହିରୋସୀମା ସହର ପୁନର୍ନିର୍ମାଣ ହୋଇ ବିଶ୍ୱ ଶାନ୍ତିର ପ୍ରତୀକ ପାଲଟିଛି। ସେଠାରେ ଅବସ୍ଥିତ ହିରୋସୀମା ପିସ୍ ମେମୋରିଆଲ ପାର୍କ ଏବଂ ଏ ବୋମ୍ବଡୋମ୍ ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ସ୍ୱୀକୃତ। ପ୍ରତିବର୍ଷ ଛଅ ଅଗଷ୍ଟରେ ସେଠାରେ ଶାନ୍ତିସଭା, ପ୍ରାର୍ଥନା ଏବଂ ମୌନ ପାଳନ କରାଯାଏ। ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ।

ପ୍ରତିବର୍ଷ ଅଗଷ୍ଟ 1 ତାରିଖଠାରୁ 7 ତାରିଖ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁ ଓ ମାଆଙ୍କ ସ୍ୱାସ୍ଥ୍ୟ ପାଇଁ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଏବଂ ୟୁନିସେଫ୍ର ସହଯୋଗରେ ଏହି ସପ୍ତାହ ପାଳନ କରାଯାଏ। ଶିଶୁର ସୁସ୍ଥ ବିକାଶ ଓ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ମା କ୍ଷୀରର ଭୂମିକା ଅପରିସୀମ। ସ୍ତନ୍ୟପାନ ହେଉଛି ଶିଶୁର ପ୍ରଥମ ଓ ସର୍ବୋତ୍ତମ ଖାଦ୍ୟ। ନବଜାତ ଶିଶୁ ଜନ୍ମ ହେବା ପରେ ମାଆର ସ୍ତନରୁ ନିର୍ଗତ ହେଉଥିବା ପ୍ରଥମ କ୍ଷୀରକୁ କୋଲେଷ୍ଟ୍ରମ କୁହାଯାଏ। ଏହା ହଳଦିଆ ରଙ୍ଗର ହୋଇଥାଏ ଏବଂ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ଓ ରୋଗ ପ୍ରତିରୋଧକ ଉପାଦାନରେ ଭରପୁର ଥାଏ। ଏହାକୁ ଶିଶୁର ପ୍ରଥମ ଟୀକା ବୋଲି ମଧ୍ୟ କୁହାଯାଏ। ଏହି କ୍ଷୀର ଶିଶୁକୁ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ଦେଇଥାଏ। ଜନ୍ମର ପ୍ରଥମ 1 ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ। ଏହା ସହିତ ଜନ୍ମରୁ ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ହିଁ ଦେବା ଉଚିତ। ସ୍ତନ୍ୟପାନ ଶିଶୁର ଶାରୀରିକ ଓ ମାନସିକ ବିକାଶରେ ସହାୟକ ହୁଏ। ମା କ୍ଷୀରରେ

0: ପ୍ରୋଟିନ୍, ଚର୍ବି, ଭିଟାମିନ୍, ଖଣିଜ ଲବଣ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ସଠିକ୍ ପରିମାଣରେ ଥାଏ। ଏହା ଶିଶୁର ମସ୍ତିଷ୍କ ବିକାଶ, ହାଡ଼ ମଜବୁତ କରିବା ଏବଂ ଶରୀରର ସଠିକ୍ ବୃଦ୍ଧିରେ ସାହାଯ୍ୟ କରେ। ସ୍ତନ୍ୟପାନ କରୁଥିବା ଶିଶୁମାନଙ୍କ ମଧ୍ୟରେ ଡାଇରିଆ, ନିମୋନିଆ ଏବଂ ଅନ୍ୟାନ୍ୟ ସଂକ୍ରାମକ ରୋଗର ସମ୍ଭାବନା କମ୍ ଥାଏ। ଶିଶୁକୁ ସୁସ୍ଥ, ସଶକ୍ତ ଓ ବୁଦ୍ଧିମାନ କରି ଗଢ଼ି ତୋଳେ। ବିଶ୍ୱ ସ୍ତନ୍ୟପାନ ସପ୍ତାହ ଆମକୁ ଏହି ମହାନ ଦାୟିତ୍ୱର ଗୁରୁତ୍ୱ ବୁଝାଇଥାଏ।
1: ନମସ୍କାର, ମୁଁ ହୁଁ କୈଳାଶ ଖେର ଓ ଆକାଶବାଣୀ କେ ସଭି ଶ୍ରୋତାଓଙ୍କୁ ମେରା ବାରମ୍ବାର ପ୍ରଣାମ ଔର ଭାରତ କି ସେନା କୋ ସମର୍ପିତ ୟେ ମେରା ଗୀତ ଭାରତୀୟ ସେନା ଯୋ ତିନୋ ସେନାଓ କୋ ସମର୍ପିତ ହୈ ହର ଦେଶବାସୀ କୋ ସମର୍ପିତ ହୈ ତଥା ଭାରତ କେ ହର ସୈନିକ କୋ ସମର୍ପିତ ହୈ ପ୍ୟାରାମିଲିଟ୍ରୀ କେ ଅର୍ଦ୍ଧ ସୈନିକ ବଲୋଁ କେ ହର ସୈନିକ କୋ ସମର୍ପିତ ହୈ ରକ୍ଷା ମନ୍ତ୍ରାଳୟ ସେ ଲେକର ଦେଶ କେ ଏକ ଏକ ନାଗରିକ କୋ ୟେ ଗୀତ ସମର୍ପିତ ହୈ ହମାରେ ଦେଶ କି ଭାବନାଓ କେ ଅନୁରୂପ ହମାରି ଭାରତ କି ସେନାଓ କେ ଗୌରବ କା ଗାନ ଔର ସ୍ତୁତି ହି ୟେ ଗୀତ ହୈ ରଗ ରଗ ମେ ଜୋଶ ଭର ଦେନେ ଵାଲା ୟେ ଗୀତ ହମାରେ ହର ଭାରତୀୟ କୋ ସମର୍ପିତ କରତା ହୁଁ। ମୈଁ ହୁଁ ଆପକା କୈଳାଶ ଖେର।

ଶ୍ରୋତାବନ୍ଧୁ, ଜଳବାହିତ ରୋଗ ହେଉଛି ଦୂଷିତ ପାଣି ପିଇବା କିମ୍ବା ବ୍ୟବହାର କରିବା ଦ୍ୱାରା ସଂକ୍ରମିତ ହେଉଥିବା ରୋଗ। ହଇଜା, ଟାଇଫଏଡ୍ ଓ ଜଣ୍ଡିସ୍, ଡାଇରିଆ ଏବଂ ପେଟର ବିଭିନ୍ନ ସଂକ୍ରମଣ ଏହାର ପ୍ରମୁଖ କାରଣ। ଏଥିରୁ ରକ୍ଷା ପାଇବା ପାଇଁ ଆସନ୍ତୁ ସାବଧାନତା ଅବଲମ୍ବନ କରିବା। ଗଭୀର ନଳକୂପ, ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସ୍ଥାପିତ ନଳପାଣି, ଗଭୀର ତଥା ସୁରକ୍ଷିତ କୂପ, FSSAI ସ୍ୱୀକୃତ ବୋତଲର ପାଣି ପିଇବା ପାଇଁ ବ୍ୟବହାର କରନ୍ତୁ। ପାଣିର ଶୁଦ୍ଧତା ସମ୍ପର୍କରେ ସନ୍ଦେହ ହେଲେ ତାକୁ ଫୁଟାଇ କିମ୍ବା ସେଥିରେ ହେଲୋଜିନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଅନ୍ତୁ। ଶୌଚ ପାଇଁ କେବଳ ପାଇଖାନା ବ୍ୟବହାର କରନ୍ତୁ। ବାହାରେ ଶୌଚ ହେଲେ ପାନୀୟ ଜଳ ଉତ୍ସ ସଂକ୍ରମିତ ହେବାର ଆଶଙ୍କା ଅଛି। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ବାସି ଖାଦ୍ୟ, ମାଛି ବସୁଥିବା, ଦୁର୍ଗନ୍ଧ ହେଉଥିବା,

ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ଖାଆନ୍ତୁ ନାହିଁ। ପନିପରିବା ଓ ଫଳମୂଳକୁ ଭଲ ଭାବରେ ପରିଷ୍କାର ପାଣିରେ ଧୁଅନ୍ତୁ। ବାସନ କୁସନ ଭଲ ଭାବେ ସଫା କରି ପରିଷ୍କାର ପାଣିରେ ଧୁଅନ୍ତୁ। ତରଳ ଝାଡ଼ା ହେଲେ ଓଆର୍ଏସ୍ ଦ୍ରବଣ ପିଅନ୍ତୁ ଏବଂ ଛୋଟ ପିଲାଙ୍କୁ ଏଥିସହ ସ୍ୱାସ୍ଥ୍ୟକର୍ମୀ ଡାକ୍ତରଙ୍କର ପରାମର୍ଶ କ୍ରମେ ଜିଙ୍କ ବଟିକା ମଧ୍ୟ ଦିଅନ୍ତୁ। ଶିଶୁମାନଙ୍କୁ ଉପଯୁକ୍ତ ସମୟରେ ଟିକା ଦିଅନ୍ତୁ ଓ ଭିଟାମିନ୍ ଏ ଦ୍ରବଣ ପିଅନ୍ତୁ।

ଆସନ୍ତୁ ଜାଣିବା ଆଜିର ଦିନରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1862 ମସିହା ଆଜିର ଦିନରେ ମାଡ୍ରାସ ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା। 1906 ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଚିତ୍ତରଞ୍ଜନ ଦାସ ଓ ଅନ୍ୟ କଂଗ୍ରେସ ନେତାଙ୍କର ବନ୍ଦେ ମାତରମ୍ ଖବରକାଗଜ ପ୍ରକାଶନ ଆରମ୍ଭ ହୋଇଥିଲା। ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା ଆଜିର ଦିନରେ 1945 ମସିହାରେ। 1996 ମସିହା ଆଜିର ଦିନରେ ମଙ୍ଗଳରେ ଜୀବନର ସମ୍ଭାବନା ବ୍ୟକ୍ତ କଲା ନାସା। 2001 ମସିହାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅର୍ଥନୈତିକ ଚୁକ୍ତି ହୋଇଥିଲା। 2002 ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଯୋଗୁଁ ଅଷ୍ଟ୍ରେଲିଆ ନିଜ ନାଗରିକଙ୍କୁ ପାକିସ୍ତାନରୁ ଫେରାଇ ନେଲା।

ଆସନ୍ତା ଶୁଣିବା କିଛି ସ୍ଥାନୀୟ ଖବର। କଳାହାଣ୍ଡି ଜିଲ୍ଲା ଗୁଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଙ୍ଗା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଗେଟ୍ରେ ତାଲା ପକାଇ ଧାରଣା ଦେଇଛନ୍ତି। ଧର୍ମଗଡ଼ ଉପଜିଲ୍ଲାପାଳ ଆନ୍ଦୋଳନସ୍ଥଳକୁ ପହଞ୍ଚି ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। କଳାହାଣ୍ଡି ଜିଲ୍ଲା ସଂସ୍କାର ଭାରତୀ ପକ୍ଷରୁ ମୋହନଗିରିଠାରେ ବାର୍ଷିକ ସାଧାରଣ ସଭା ହୋଇଯାଇଛି। ନୂଆପଡ଼ା ଜିଲ୍ଲା ପ୍ରେସ୍ କ୍ଲବ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ଜିଲ୍ଲାର ସାମ୍ବାଦିକମାନେ ଯୋଗଦେଇ ସାମ୍ବାଦିକତାର ଭୂମିକା ଓ ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାସ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରରେ ମୋଟ 149ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିରୁ 119ଟି ବ୍ୟକ୍ତିଗତ, 19ଟି ସାମୂହିକ ଏବଂ 1ଟି ରେଡ୍କ୍ରସ୍ ସମ୍ବନ୍ଧୀୟ ଆବେଦନ ରହିଥିଲା। ସମସ୍ତ ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଖଡ଼ିଆଳ ଓ କୋମନା ବ୍ଲକର ଅଣଜଳସେଚିତ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ଦଳ ଓ ପ୍ରଶାସନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଓ ପାଣି ପଞ୍ଚାୟତ ଗଠନରେ ବିଳମ୍ବ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି।

ପାଣିପାଗ ସମ୍ପର୍କରେ କିଛି ସୂଚନା। ଭୁବନେଶ୍ୱର ପାଣିପାଗ ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ରହିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼ରେ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଭବାନୀପାଟଣା ଓ ତାର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 36 ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା 21 ଡିଗ୍ରୀ ସେଲସିୟସ ରହିବ। ବାୟୁର ଆର୍ଦ୍ରତା 75%। ପବନର ବେଗ ହାରାହାରି 10 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ବର୍ଷା ହେବାର ସମ୍ଭାବନା

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆପଣମାନଙ୍କଠାରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ, କାର୍ଯ୍ୟକ୍ରମ କିପରି ଲାଗିଲା ଚିଠିଟିଏ ଦେବେ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣ ଜିଲ୍ଲା କଳାହାଣ୍ଡି ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବର କହି ରଖୁଛୁ 8895994143।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10:17। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣନ୍ତୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12 ଏବଂ ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:30 କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ମିତାଲି ଚିନ୍ନର, ଲୋପିତା ମିଶ୍ର, ଗୀତାରାଣୀ ଦାସ ଓ ତାନସେନ ସିଂ। ଚାଷର କଥା ଶୁଣିପାରିବେ ଦିନ 1:10, ଦିନ 1:20। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଲାଇଭ ଫୋନ୍ ଇନ୍। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00, ସେତେବେଳେ ଯାଇ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେବ୍ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଦିନ 12:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ବାଗି କଥାଚିତ୍ରରୁ, ଗାଇଛନ୍ତି ଅଭିଜିତ, କବିତା କୃଷ୍ଣମୂର୍ତ୍ତି ଓ ସାଥୀ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ୟାରା ଦିଲଦାର କଥାଚିତ୍ରରୁ ମଜରୁ ସୁଲତାନପୁରୀଙ୍କ ଗୀତ ରଚନା ଏବଂ ଯତୀନ ଲଲିତଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଉଦିତ ନାରାୟଣ ଓ ଅନୁରାଧା ପଡ଼ୱାଲ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ବାଜିଗର କଥାଚିତ୍ରରୁ, ଗାଇଛନ୍ତି ବିନୋଦ ରାଠୋର ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଗୌହର କାନପୁରୀ, ସଙ୍ଗୀତ ପରିଚାଳନା ଅନ୍ ମଲ୍ଲିକ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଫୁଲୋର କାଣ୍ଟେ କଥା ଚିତ୍ରରୁ ସମୀରଙ୍କର ଗୀତ ରଚନା ଏବଂ ନଦୀମ ଶ୍ରବଣଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି କୁମାର ଶାନୁ ଓ ଅଲକା ୟାଗ୍ନିକ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ହା ମେନେ ଭି ପ୍ୟାର୍ କିୟା କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଥିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ, ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମିତାଲି ଚିନାରା, ଗୀତ ରଚନା କରିଛନ୍ତି ହିମାଂଶୁ ଭୂଷଣ ସାବତ।

ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ଗୀତାରାଣୀ ଦାସ, ଗୀତ ରଚନା କରିଛନ୍ତି ହରିହର ସେଠୀ।

ପ୍ରଚାର କଲୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ମାନେ ଥିଲେ ମିତାଲି ଚିନାରା, ଲୋପିତା ମିଶ୍ର, ଗୀତାରାଣୀ ଦାସ ଏବଂ ତାନସେନ ସିଂ। ଗୀତଗୁଡ଼ିକ ରଚନା କରିଥିଲେ ହିମାଂଶୁ ଭୂଷଣ ସାବତ, ଗୁରୁକୃଷ୍ଣ ଗୋସ୍ୱାମୀ ଓ ହରିହର ସେଠୀ।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ମାଖନ୍, କୁନ୍ଦୁରୁ ଆରୁ ଲଇନି। ଯଦି ଏବର୍ ସମିଆକେ ଦେଖ୍ମା ବୋଇଲେ ବର୍ଷା ଏବେ ଚାର୍ ବାଟି ଆସିଗଲାନା। ରାଇଜ୍ନେ ଚାଷ୍ କାମ୍ ଜୋର୍ସୋର୍ନେ ଚାଲିଛେ, କେନ୍ନେ ଧାନ୍ ତଲି ଘିଚା ହଉଛେ ତ କେନ୍ନ ତଲି ରୁଆ ଚାଲିଛେ। ସାଧା ହି ପାଶେ ଦେଖ୍ମା ବୋଇଲେ କାଦ ତଲି ପ୍ରସ୍ତୁତ ହେବାର 20-25 ଦିନ ପଛେ ଇ ଧାନ ତଲିକେ ରୋଇବାରଟା ଚାଷୀ ଦାଦାମାନଙ୍କର ଲାଗି ଇଟା ଉପଯୋଗୀ ଏ। ଇ ତଲି ମନକେ ଘିଚି ଦେଇକରି ଚାଷୀ ଦାଦାମାନେ ଜମିନେ ଅଲପ ଅଲପ ପାଏନେ ଧାନ ରୁପି ଥିସନେ। ହେଲେ ଇନେ ଗୋଟେ କଥା ଆସୁଛି, ଇ ଧାନ ତଲି ରୁବାର ଭିନ୍ନ ଭିନ୍ନ ପଦ୍ଧତି ସବୁ କାଏଁ କାଏଁଟା, ଇ କଥା ଗୋଟେ ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା ଏ, ତେବେ ଯାଇକରି ଆମର ଚାଷ୍ ଭଲ୍ ହେଇପାର୍ବା। ତ ପ୍ରଥମେ ଆସୁଛେ ଧାଡ଼ି ରୁଆ। ଇ ଧାଡ଼ି ରୁଆ ଲାଗି ଆମ୍କେ ଆଗ କାଦ କରି ଦେଇକରି କ୍ଷେତ୍ନେ ଧାନ୍ ରୁଇବାକେ ପଡ଼୍ବା ଏ। ଇ ଧାନ୍ ରୁଇବାଟା ସାଧା ହେଇ ପାଶେ ବୁଦା ପିଛା 2-3 ତଲି 2-2.5 ସେଣ୍ଟିମିଟର ଗଭୀରନେ ସିଧା କରି ତାକେ ଲଗାବାକେ ପଡ଼୍ବା ଏ। ଧାନ୍ର ଧାଡ଼ି ରୁଆ କଲେ ଧାଡ଼୍କେ ଧାଡ଼୍ 25 ସେଣ୍ଟିମିଟର ଆରୁ ବୁଦାକେ ବୁଦା 20 ସେଣ୍ଟିମିଟର ପ୍ରତି ରୁବାକେ ପଡ଼୍ବା ଏ। ଇନେ ମାଟିଆ ଗୁଣ୍ଡି ପୋକ ଯେନ୍ ଅଞ୍ଚଲନେ ଲାଗିଛେ ବୋଇଲେ ସେନ ପ୍ରତି 10 ଧାଡ଼ି ଧାନ୍ ରୁବାର ଶେଷ ହେଇଗଲେ ଗୋଟେ ଧାଡ଼୍କେ ଛାଡ଼ି ଦେବାକେ ପଡ଼୍ବା ଏ। ଧାନ୍ର ଧାଡ଼୍ ଆଗ୍ନୁ ପୂର୍ବନୁ ପଶ୍ଚିମ ଇହି ପାଶେ ଇଟାକେ ରଖ୍ଲେ ଆର୍ ଟିକେ ଇଟା ଭଲ୍ ହେବା। ଏନ୍ତା କଲେ ଫସଲ ମନକର ଉପରେ ସୂର୍ଯ୍ୟ କିରଣ ଭଲ୍ ପଡ଼ିପାର୍ବା। ଗଛ ଉପରେ ସୂର୍ଯ୍ୟ କିରଣ ଠିକ୍ ହି ପାଶେ ପଡ଼୍ବା ବୋଇଲେ ରୋଗ ପୋକର ମାତ୍ରା ବି ଟିକେ କମିଯିବା। ସେନ୍ତା ଏବେ କଥା ଆସୁଛେ, ହାତେ ଆମେ କେନ୍ ଉପାୟନେ ଧାନ୍ ରୁଇ ପାର୍ମା? ହାତେନେ ଧାନ୍ ରୁଇବାକେ ଗୋଟେ ଲୋକେ ଏକର ପିଛା 1,20,000 ଥର ମାଇଟ୍ ଭିତରେ ହାତ ବୁଡ଼ାବାକେ ପଡ଼୍ବା ଏ। ଗୋଟେ ଦିନେ 0.16 ହେକ୍ଟର ଜମିନେ ଧାନ୍ ରୁଆଯାଇ ପାର୍ବା ଏ। ଇ ଧାନ୍ ରୁଇବାର ସମିଆନେ ଆମର୍ ଶ୍ରମିକମାନଙ୍କର ଅଭାବ ଲାଗ୍ତି ଚାଷୀ ଦାଦାମାନେ ଠିକ୍ ସମିଆନେ ଚାଷ୍ କାମ୍କେ ପୁରା ନେଇ କରିପାରିଥିଅନେ। ପୁରା ଖର୍ଚ୍ଚାର ଶତକଡ଼ା 25 ଭାଗ ଖର୍ଚ୍ଚା ଖାଲି ଇ ଧାନ୍ ରୁଇବାର୍ ଲାଗି ଏକା ଦରକାର ହେଇଥିସିଏ। ଯଦି ଚାଷୀ ଦାଦାମାନେ ଇଥିର୍ ଲାଗି ଧାଡ଼ି ରୁଆ ଯନ୍ତ୍ର ବ୍ୟବହାର କରିପାରୁଛନ୍ ବୋଇଲେ ଆର୍ ଟିକେ ଭଲ୍ କଥା। ସେନ୍ତା ଏବେ ଆସୁଛେ ଇ ଯାନ୍ତ୍ରିକ ପ୍ରଣାଳୀ ନେ ଆମେ କେନ୍ ହି ପାଶେ ଇ ଧାନ୍ ରୁଇ ପାର୍ମା, ଇ କଥା ଗୋଟେ ବି ଆମ୍କେ ଜାନ୍ବାକେ ପଡ଼୍ବା ଏ। ଯେନ୍ ଜାଗାମାନ୍କେ କୃଷକ ଶ୍ରମିକମାନଙ୍କର ଅଭାବ ରହୁଛେ ସେନ୍ତା ଜାଗାମାନ୍କେ ଚାଷୀ ଦାଦାମାନେ ବିଭିନ୍ନ ଯନ୍ତ୍ର ବ୍ୟବହାର କରି କରି ଧାନ୍ ରୁଇ ପାର୍ବେ ଏ। 3-ଧାଡ଼ିଆ, 4-ଧାଡ଼ିଆ ଆରୁ 6-ଧାଡ଼ିଆ ଧାନ୍ ରୁଆ ଯନ୍ତ୍ରନେ କମ୍ ସମିଆନେ 3 ଗୁଣ ଧାନ୍ ରୁଆଯାଇ ପାର୍ବା ଏ। ଧାଡ଼୍କେ ଧାଡ଼୍ ଧାନ୍ 20-22 ସେଣ୍ଟିମିଟର ଇ ଭଳିଆ ବ୍ୟବଧାନ୍ନେ ଧାନ୍ ରୁଆଯାଇଥିସିଏ। ଇ ରୁଆ ଯନ୍ତ୍ର ଧାଡ଼ି ରୁଆ ଧାନ୍ ଭିତରୁ ଯେତ୍କି ବେକାର ଘାସ ପତର୍ ମନ୍କେ ବି ଦମନ୍ କରିଥିସିଏ। ଆମର୍ ଚାଷୀ ଦାଦାମାନେ ଇ ଯନ୍ତ୍ର ସାହାଯ୍ୟନେ କମ୍ ସମିଆନେ ଅଧିକ ଜାଗାନେ ରୁଆ କରିପାର୍ବେ ଏ। ଶେଷନେ ଆସୁଛେ ପାରମ୍ପରିକ ଧାନ୍ ରୁଆ, ଇ କଥା ଗୋଟିକେ ବି ଆମର୍ ଚାଷୀ ଦାଦାମାନ୍କେ ନିହାତି ଜାନ୍ବାକେ ପଡ଼୍ବା ଏ। ତ ଚାଷୀ ଦାଦାମାନେ ପାରମ୍ପରିକ ଧାନ୍ ରୁଆ ପାରମ୍ପରିକ ପଦ୍ଧତିନେ ଧାଡ଼୍କେ ଧାଡ଼୍ ନେଇ କରି କରି ଇଟାକେ ରୁଆ ଯାଇସିଏ।

0: ଇଟାକେ ଛନ୍ଦାରୁଆ ବୋଲିକରି ବି କହେସନେ। ଇ ପ୍ରଣାଳୀନେ ଗଛ୍ ସଂଖ୍ୟା ଠିକ୍ ନେଇ ହଉଥିବାର କାରଣନୁ ଆରୁ ଗଛ୍ ସମାନ ହିପାସେ ତାର ଖାଇତ୍ ନେଇ ପାଉଥିବାର କାରଣନୁ ଧାଡ଼କେ ଧାଡ଼ ରୁଆ ଅପେକ୍ଷା ଇନେ କମ୍ ଅମଲ ମିଲିଥିସିଏ। ଅନ୍ତଃ ଚାଷ ଆରୁ ଘାସ ବଛା ସୁବିଧା ଇନେ ନେଇ ହେଇପାରିଥାଏ। ସେଥିର୍ଲାଗି ଚାଷୀ ଦଦାମାନେ ଇ ଆଧୁନିକ ପ୍ରଣାଳୀନେ ଯଦି ଧାନ ରୁବେ ବୋଇଲେ ସେମାନେ ଲାଭେ ରହିବେ ଆରୁ ଫସଲ ଅମଲ ବି ଭଲ୍ ହେଇପାର୍ବା।
1: ଚାଷର କଥା ଶୁଣୁଥିଲେ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ପ୍ରତିବର୍ଷ ଅଗଷ୍ଟ 1-7 ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ମା କ୍ଷୀରର ଗୁରୁତ୍ୱ ସମ୍ପର୍କରେ ସଚେତନତା ବଢ଼ାଇବା ଏବଂ ପ୍ରତ୍ୟେକ ଶିଶୁକୁ ଜୀବନର ଆରମ୍ଭରୁ ଉତ୍ତମ ପୋଷଣ ମିଳିବାକୁ ସୁନିଶ୍ଚିତ କରିବା। ଏହି ବର୍ଷର ବାର୍ତ୍ତା ହେଉଛି ଜୀବନର ଏକ ସ୍ଥାୟୀ ଆରମ୍ଭ ପାଇଁ ସ୍ତନ୍ୟପାନ, ଯାହା ସଫଳ ହେଉଛି ତାହାକୁ ସୁଦୃଢ଼ କରିବା। ଏହି ବାର୍ତ୍ତା ଆମକୁ ମନେ ପକାଇ ଦିଏ ଯେ ସ୍ତନ୍ୟପାନ କେବଳ ଶିଶୁର ଖାଦ୍ୟ ନୁହେଁ, ବରଂ ତାର ସୁସ୍ଥ ଜୀବନର ମଜବୁତ ଭିତ୍ତି। ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଶକ୍ତିରୂପ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର। ଆଜି ରହିଛି ଆପଣମାନଙ୍କ ପାଇଁ କିଛି ଓଡ଼ିଆ ଲଘୁ ସଙ୍ଗୀତ, ସେଗୁଡ଼ିକ ହେଲା ବାଇ ଚଢ଼େଇ, ମିଠା ମିଠା ଦୁର୍ଘଟଣା, ଚିହ୍ନା ଚିହ୍ନା, ପରିଟିଏ କେଇ ଏବଂ ଫଗୁଣ ଫଗୁଣ ପରି। ଆମ ଫୋନ୍ ନମ୍ବରଗୁଡ଼ିକ ହେଉଛି 2956523 ଏବଂ 2956628। ତେବେ ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ ଆଉ ଆପଣଙ୍କ ମନପସନ୍ଦର ଗୀତ ଶୁଣି ନିଅନ୍ତୁ। ଏଇଠି ଆସନ୍ତୁ ଆମ ପସନ୍ଦର ଗୋଟିଏ ଗୀତ ଶୁଣିବା।

ଜନ୍ମର ପ୍ରଥମ ଏକ ଘଣ୍ଟା ମଧ୍ୟରେ ଶିଶୁକୁ ମା କ୍ଷୀର ପିଆଇବା ଅତ୍ୟନ୍ତ ଜରୁରୀ। ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ହିଁ ଶିଶୁ ପାଇଁ ସମ୍ପୂର୍ଣ୍ଣ ପୋଷକ ଖାଦ୍ୟ। ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ସଂକ୍ରମଣରୁ ସୁରକ୍ଷା ଦିଏ ଏବଂ ସୁସ୍ଥ ଶାରୀରିକ ଓ ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରେ। ଭଉଣୀମାନେ ତ ଚେଷ୍ଟା କରୁଛନ୍ତି, ଏଇଠି ଆସନ୍ତୁ ଆଉ ଗୋଟିଏ ଗୀତ ଶୁଣିବା।

0: हेलो
1: नमस्ते। मैं
0: नमस्ते। हेलो
1: कहूँ अपन यहाँ पर अभी
0: हाँ मेघा भोनी, आज टिके भॉइस टिके दबी जाइछे।
1: ନାଇଁ ଆପଣଙ୍କର ଯେ କିଛି ନାହିଁ।
0: ଠିକ ଅଛି ସବୁ? ଆଉ
1: ହଁ
0: ଦେହ ପା
1: ହଁ ଭଲ
0: ଠିକ
1: ଅଛି।
0: ଅଛି
1: ଆପଣ ଘରେ
0: ଆପଣଙ୍କର?
1: ସମସ୍ତେ ଭଲ ଅଛନ୍ତି?
0: ହଁ ସମସ୍ତେ ଭଲ ଅଛୁ। କେଉଁ ଗୀତ ଶୁଣିବେ କୁହନ୍ତୁ।
1: କେଉଁ ଗୀତ ଅଛି ମୁଁ ତ ଭଲସେ ଜାଣିପାରିନି, ଆପଣ କହିଦିଅନ୍ତୁ ଆପଣ।
0: ଆମ ପସନ୍ଦର ଶୁଣିବେ?
1: ହଁ ଆପଣଙ୍କୁ ଦେଇଦେବି।
0: ହଁ ଠିକ ଅଛି। ଆଉ କେମିତି ଅଛନ୍ତି? ଭଲ ଅଛନ୍ତି?
1: ହଁ ଆପଣ ବହୁତ ଭଲ
0: ଆଉ
1: ଅଛି।
0: କ'ଣ କରୁଥିଲେ ବର୍ତ୍ତମାନ?
1: ଏବେ ତ ମୁଁ ଖାଇକି ଆପଣଙ୍କୁ କଲ୍ କରୁଛି ଅପା।
0: ହଁ, ଆଉ ଆପଣଙ୍କ ଲେଖାଲେଖି ଚାଲିଛି କି କେମିତି?
1: ଲେଖାଲେଖି ଟିକେ ରହିଯାଇଛି ଆପଣ ଲେଖନ୍ତୁ ଯାଉ ମ୍ୟାରେଜ୍ ପରେ।
0: ହଁ, ଓହୋ, ମାନେ କାର୍ଯ୍ୟବ୍ୟସ୍ତତା, ପରିବାରକୁ ନେଇକି କାର୍ଯ୍ୟବ୍ୟସ୍ତତା ରହିଛି ଆପଣଙ୍କର।
1: ହଁ
0: ଆଉ
1: ହଁ
0: ପରିବାରରେ କିଏ କିଏ ଅଛନ୍ତି?
1: ଅଛନ୍ତି ଦିଦି ଅଛନ୍ତି, ତାପରେ ଆମର ଛୋଟ ପୁତୁରାଟି ଅଛନ୍ତି।
0: ହଁ, ତ କେବେ ମ୍ୟାରେଜ୍ ହେଲା ଆପଣଙ୍କର?
1: ଜୁନ 19 ତାରିଖ ହେଲା।
0: ଆଉ କେମିତି କେମିତି ଲାଗୁଛି ଆପଣଙ୍କୁ, ମାନେ ଆପଣଙ୍କର ନୂଆ ସଂସାର, ନୂଆ ପରିବାର କେମିତି
1: ଭଲ
0: ଅନୁଭବ
1: ଲାଗୁଛି,
0: ହେଉଛି? ହଁ
1: ଭଲ ଲାଗୁଛି।
0: ଭଲ ଲାଗୁଛି, ମାନେ ନୂଆ ନୂଆ ଶାଶୁ ଘରେ ପାଦ ଦେଇଛନ୍ତି, ସମ୍ପୂର୍ଣ୍ଣ ପରିବାରରେ ନୂଆ ଲୋକ, ତ ଟିକେ ଅଡ଼ୁଆ ହେଇଥିବ ପ୍ରଥମେ ପ୍ରଥମେ।
1: ହଁ ପ୍ରଥମେ ପ୍ରଥମେ ଟିକେ ଅଡୁଆ ଲାଗିଥିଲା,
0: ହଁ
1: ଏରିଆ
0: ହଁ
1: ମଧ୍ୟ ମିଶି ଗଲେଣି ସେମାନଙ୍କ ସ୍ୱାର୍ଥ
0: ଯେ ବର୍ତ୍ତମାନ ଆପଣ ରେଡ଼ିଓକୁ ଆଉ ଶୁଣନ୍ତି କି ସମୟ ପାଆନ୍ତିନି?
1: ନାଇଁ। ଆପଣ ଶୁଣିବା ବେଳେ ବେଳେ ହେଲେ ଆପ୍ରେ କେତେବେଳେ ଚାଲୁଛି କେତେବେଳେ ନାହିଁ ତ କ୍ଲିୟରଲି ବେଶୀ ଶୁଭେନି।
0: ଆଚ୍ଛା, ହଁ,
1: ଘରେ ଥିଲାବେଳେ ରେଡ଼ିଓ ଥିଲା ତ ରେଡ଼ିଓ ବି ଶୁଣିପାରୁଥିଲୁ,
0: ହଁ
1: କିନ୍ତୁ
0: ହଁ
1: ମୋବାଇଲ ଯେ ଶୁଣୁଛି ତ କେତେବେଳେ ମୋବାଇଲ ଆପ୍ରେ ଚାଲୁଛି କେତେବେଳେ ନାହିଁ।
0: ହଁ ନେଟୱାର୍କ ପ୍ରୋବ୍ଲେମ୍ ବି ବେଳେବେଳେ ହେଇଯାଏ।
1: ଆଉ ମୁଁ ମଙ୍ଗଳବାର ଦିନ ହେଲେ ଡକ୍ଟରକୁ ଫୋନ କରିଥିଲି ତ ସେଦିନ ଫୋନ ଲାଗିଲାନି, ମାନେ ସୁଇଚ୍ ଅଫ୍ ବତାଇଥିଲା ନମ୍ବର।
0: ହଁ, ନାଇଁ ନେଟୱାର୍କ ପ୍ରୋବ୍ଲେମ୍ ପାଇଁ ସେମିତି ହୁଏ ଆଉ। ଆଉ
1: ଫୋନ ବି
0: ପରିବାରରେ
1: ଲାଗିଲାନି
0: କିଏ
1: ଆଉ
0: ସମସ୍ତେ
1: ଆପ୍
0: ରେଡ଼ିଓ
1: କିଛି
0: ଶୁଣନ୍ତି କି
1: ଶୁଣୁନଥିଲି
0: କେମିତି ଆପଣଙ୍କ ପରିବାରରେ?
1: ନାଇଁ, ବାପା ମା ଘରେ ତ ଶୁଣୁଥିଲେ ସମସ୍ତେ, ବାପା ମା ଶୁଣନ୍ତି ବି ଶୁଣୁଛନ୍ତି,
0: ହଁ,
1: ଏଠି ଶାଶୁ ଶ୍ୱଶୁର ଘରେ ଶୁଣୁନାହାନ୍ତି ଆଉ।
0: ଆପଣ ସେମାନଙ୍କୁ ଶୁଣେଇବାକୁ ଚେଷ୍ଟା କରିବେ ନା?
1: ନାଇଁ ଶୁଣିବାକୁ ଚେଷ୍ଟା କରୁଛି, ଶୁଣନ୍ତି କିନ୍ତୁ ସେତେ ବି ବେଶୀ ଶୁଣନ୍ତିନି ଆଉ।
0: ମାନେ ଏତେ ଆଗ୍ରହରେ ଶୁଣନ୍ତିନି ଘରେ ଯେମିତି ଶୁଣନ୍ତି।
1: ହଁ ନାଇଁ ବାପା
0: ତ କେମିତି ଅନୁଭବ ହୁଏ ମା ଘରୁ ଯାଇଛନ୍ତି ଶାଶୁ ଘର, ତ କୁହନ୍ତୁ ଆମକୁ ଆପଣଙ୍କର କିଛି ଅନୁଭୂତି,
1: ଅନୁଭବ
0: କିଛି
1: ତ ବହୁତ
0: ଅନୁଭବ।
1: ଭଲ ହେବ, ମା ଘରୁ ଆସିକି ଶାଶୁ ଘରକୁ ଏଠି ସଂସାର ଗଢିବା ପାଇଁ ଆଉ।
0: ମାନେ ସଂସାର ଗଢ଼ିବାକୁ ବାଧ୍ୟ ହେଉଛନ୍ତି?
1: ବାଧ୍ୟ ନାହିଁ, ଯାହା ସଂସାରର ନୀତି ନିୟମ ଯାହା ଅଛି ତାକୁ ମାନିକି ଚଳିବାକୁ ପଡୁଛି
0: ତାକୁ
1: ଆଉ।
0: ମାନିକି ଆମକୁ ଚଳିବାକୁ ପଡ଼ିବ ଧୀରେ ଧୀରେ, ମାନେ ଟିକେ ଟିକେ, କେତେ ମାସ କେତେ ବର୍ଷ ହେଇଗଲା ପରେ ସେଇଟା ଆପଣଙ୍କ ଘର ହେଇଯିବ। ମା ଘରେ ଯେମିତି ଲାଗୁଥିଲା ଆପଣଙ୍କୁ ବି ସେମିତି ଲାଗିବ ଆପଣଙ୍କ ପରିବାରକୁ ନେଇକି। ଏବେ ନୂଆ ନୂଆ ବାହାହେଇଛନ୍ତି ନା, ନୁହଁ କି? ସେଥିପାଇଁ ଆଜି ମେଘା ଭଉଣୀଙ୍କ ଭଏସ୍ ଟିକେ ଦବିଲା ଦବିଲା ଭଳିଆ ଲାଗୁଛି।
1: ନାଇଁ ବାପା ମୁଁ ଆଗରୁ ଯେମିତି କଥା ହଉଥିଲି ବର୍ତ୍ତମାନ ବି ସେମିତି କଥା ହଉଛି ନା।
0: ତଥାପି ଟିକେ ଅଲଗା ଆପଣଙ୍କୁ ଲାଗୁଥିବ?
1: ମାନେ ମୁଁ କହିଲି ଟିକେ ଚେଞ୍ଜ ହେଇଛି କି ବାପା?
0: ଚେଞ୍ଜ ମାନେ ଟିକେ ଡରିଲା ଡରିଲା ଭଳିଆ ଲାଗୁଛି, ଆଗ ଯେମିତି ଫ୍ରିରେ କଥା ହୁଅନ୍ତି।
1: ନାଇଁ ନାଇଁ ମୁଁ ଡରୁନି, ମୁଁ ପୁରା ଫ୍ରିରେ କଥା ହଉଛି।
0: ଠିକ ଅଛି, ତାହେଲେ ଯିବା।
1: ଆମେ ତ ଷ୍ଟୁଡ଼ିଓ ଯିବା ଲାଗି ଚେଷ୍ଟା କରୁଛୁ ବାପା,
0: କେଉଁଠିକି ଯିବା ପାଇଁ?
1: ଆପଣଙ୍କ ଷ୍ଟୁଡ଼ିଓ ରେଡ଼ିଓ ଷ୍ଟେସନ
0: ହଁ, ଆସନ୍ତୁ ଆସନ୍ତୁ।
1: ଭବାନୀ ବାପା ଆଡ଼େ ଗଲେ ସିଆଡ଼େ ବୁଲିକି ଆସିବୁ, ଆପଣମାନଙ୍କୁ ଦେଖିକି ଆସିବୁ ଆଉ।
0: ହଁ, ଆପଣଙ୍କ ଶାଶୁ ଘର କେଉଁଠି?
1: ଏଇଟା ଆମର ସିନାପାଲି ବ୍ଲକରେ ଝାରବନ୍ଦ।
0: ହଁ, ଆସନ୍ତୁ ନିଶ୍ଚୟ। ଆପଣ ଆସିଲେ ଆମେ ବି ଖୁସି ହେବୁ, ଗୋଟେ ସାକ୍ଷାତ
1: ହଁ
0: ହେଇଯିବ
1: ପହଞ୍ଚିବି ହେଲେ
0: ସମସ୍ତଙ୍କ ସହିତ।
1: ଆମ ମା ଘରକୁ ମୁଁ ଭାବୁଥିଲି ଆଉ ଏତିକି ଯିବା ଲାଗି ମୁଁ କହିଛି ତାଙ୍କୁ,
0: ହଁ,
1: ଆଜ୍ଞାଙ୍କୁ କହିଛି ଭଉଣୀ ପାଖ ମାଆରେ ଟିକେ ବୁଲେଇ ନେବ ବୋଲି।
0: ଠିକ ଅଛି, ଆସନ୍ତୁ ତାହେଲେ ଯିବା।
1: ଠିକ
0: ଆପଣଙ୍କ
1: ଅଛି ବାପା,
0: ଅନୁରୋଧରେ
1: ରହୁଛି,
0: ଆମ ପସନ୍ଦର ଗୀତ ଶୁଣିବା। ଫୋନ୍ କରିଥିବାରୁ ବହୁତ ବହୁତ
1: ନମସ୍କାର।
0: ଧନ୍ୟବାଦ।

ହ୍ୟାଲୋ ଭଉଣୀମାନେ ତ ଚେଷ୍ଟା କରୁଛନ୍ତି, ସେମାନଙ୍କ ଫୋନ୍ ଆମ ପାଖରେ ପହଞ୍ଚିବ ନିଶ୍ଚୟ, ସେମାନଙ୍କ ଚେଷ୍ଟା ବି

0: ବର୍ଷା ହଉଛି?
1: ହଁ, ବହୁତ ବର୍ଷା ହଉଛି, କାଲିଠୁ ବର୍ଷା ଯେ ବର୍ଷା ଯେ ପୁରା, ଏବେ ବି ବର୍ଷା ହଉଛି ଏଟା।
0: ହଁ, ନାଇଁ ଆମର ଏପଟେ ପୁରା ଖରା ହଉଛି।
1: ହଁ
0: ବିଲକୁଲ ବର୍ଷା, କାଲିଠୁ ବର୍ଷା ବିଲକୁଲ ନାହିଁ ଆମର ଏପଟେ, ସନ୍ଧ୍ୟାରେ ଟିକେ ହେଇଥିଲା ଆଉ
1: ବହୁତ ବର୍ଷା ହଉଛି ଆମର ବରଗଡ଼ ଜିଲ୍ଲାରେ।
0: ହଁ, ତ କେମିତି ଲାଗୁଛି ଏ ବର୍ଷାରେ ଆପଣଙ୍କୁ? ବର୍ଷା ଦିନ ଆପଣଙ୍କୁ ଭଲ ଲାଗେ କି ନାହିଁ?
1: ବର୍ଷା ଦିନେ ଅପାବ ସତ କହିବାକୁ ବୋଲେ ବର୍ଷା ଦିନେ ସେମିତି ଟିକେ ବର୍ଷାର ପ୍ରକୃତି ସବୁ ଭଲ ଲାଗେ, ପ୍ରକୃତି ସୁନ୍ଦର, ପ୍ରକୃତି ସବୁ, ପ୍ରକୃତି ପରିବେଶ ଦେଖିବାକୁ ଆଉ ବର୍ଷାର ସବୁ ଭଲ ଲାଗେ, ରିମଝିମ ତାର ଆବାଜ। ତାପରେ ବର୍ଷା ଚାଷୀମାନଙ୍କ ପାଇଁ ତ ବହୁତ ଉପକାରୀ ବର୍ଷା ମାସ, ତ ନିଶ୍ଚିତ ସେଇଟା, ବର୍ଷା ନହେଲେ ଆମେ ଅନ୍ନ କୋଉଠି ପାଇବା, ତ ଭଲ ଲାଗେ। କିନ୍ତୁ ଏଇ ଯୋଉ ସବୁବେଳେ ଓଦା ଓଦା ସବୁଆଡେ ଓଦା ଓଦା
0: ବର୍ଷା ହଉଥିବ, ଘରେ ଥିଲେ ଭଲ ଲାଗେ
1: ବର୍ଷା ଋତୁକୁ,
0: ନୁହଁ କି ଭଉଣୀ? ବର୍ଷା ହଉଥିବ ଘରେ ଥିଲେ ଭଲ ଲାଗେ, ବାହାରକୁ ଗଲେ ଟିକେ ଅସନା ଲାଗେ ଟିକେ।
1: ହଁ ବାହାରକୁ ଗଲେ ଟିକେ ଘରେ ମଧ୍ୟ ପାଣି ପାଣି ହେଇକି ନା ସେ ଗୋଡରେ ଯୋଉ କନ୍ଦା ହୁଏ ପାଣି କନ୍ଦା, ସେଇଟା ସେଇଟା ଟିକେ ବିରକ୍ତି ଲାଗେ। ତାପରେ କପଡା କିଛି ଶୁଖେନି, ସବୁ ଟିକେ ସେମିତି ଲାଗେ ବର୍ଷା। ତ
0: କିନ୍ତୁ ସେଟା ପ୍ରକୃତିର ବର୍ଷା, ତ ପ୍ରକୃତିର ନିୟମ ସେ କଣ, ବର୍ଷା ନହେଲେ ଆମେ ବଞ୍ଚିବା କେମିତି?
1: ହଁ ବର୍ଷା ତ ଜଳ ହିଁ ଆମର ଜୀବନ, ତ ବର୍ଷା ନହେଲେ ଚାଷୀମାନେ ତାଙ୍କର କେମିତି ଚାଷ କରିବେ, ଆମେ କେମିତି ଅନ୍ନ ପାଇପାରିବା? ତ ନିଶ୍ଚିତ ବର୍ଷା, ବରଷା ମାସ ଅଟେ ମଙ୍ଗଳକାରୀ ପାଳଇ ପରଜାଙ୍କୁ ବରଷି ବାରି, ତ ନିଶ୍ଚିତ ବର୍ଷା ଆମ ସମସ୍ତଙ୍କର ମଙ୍ଗଳ ପାଇଁ ଆସେ। କିନ୍ତୁ ସେ ମଙ୍ଗଳ କରିଥାଉ ବର୍ଷାରାଣୀ, କିନ୍ତୁ କାହାରି ଅମଙ୍ଗଳ ହଉନି, କାହାରି କ୍ଷତି କରୁନି, ବନ୍ୟା ବାତ୍ୟା ଯୋଉ ହଉଛି ସେ ସମସ୍ତଙ୍କର ଭଲ କରୁ ବର୍ଷାରାଣୀ।
0: ବର୍ଷାରେ ସମସ୍ତଙ୍କୁ ପରିବାରରେ ଫୁଟା ପାଣି କରିକି ପିଇବାକୁ ଦଉଛନ୍ତି? ଫୁଟା ପାଣି କରିକି ପରିବାରରେ ସମସ୍ତଙ୍କୁ ପିଇବାକୁ ଦଉଛନ୍ତି?
1: ହଁ,
0: ଆଉ ଗରମ ଗରମ ରୋଷେଇ କରିକି ସମସ୍ତେ ଖାଇବା ଦରକାର ବର୍ଷା ଦିନେ।
1: ହଁ ଗରମ ଗରମ ରୋଷେଇ ତ ଖାଇ, ତେବେ ତ ଆମର ଏପର୍ଯ୍ୟନ୍ତ ରନ୍ଧା ସରିନି ଅପା, ତ ନିଶ୍ଚିତ ଗରମ ଖାଇବୁ, ଏବେ ରନ୍ଧା ହଉଛି ସରି ଆସିଲାଣି, ତ ଗରମ ଗରମ ନିଶ୍ଚିତ ଖାଉଛି, ଆମେ ସବୁବେଳେ ଗରମଟା ଖାଉଛୁ ଅପା। ଆଉ ଏମିତି ସତର୍କ ହେବା ବି କଥା, ବସା ଋତୁରେ ମାଛି ବସା ଖାଦ୍ୟ ସମସ୍ତ ଆମ ଖାଦ୍ୟ ପଦାର୍ଥ ଘୋଡ଼େଇକି ରଖିବା କଥା, ମାଛି ମଶା, ତାପରେ ଗରମ ଖାଦ୍ୟ ମଧ୍ୟ ଖାଇବା କଥା, ସବୁ ଟିକେ ମାନି ଚାଲିଲେ ବର୍ଷା ଋତୁ ଆମ ପାଇଁ ଭଲ ହବ ଅପା। ବହୁତ ରୋଗ ଅଛି ବର୍ଷା ଋତୁର ରୋଗ ବି, ତ ସଚେତନ
0: ଆଜି ସମୟ ସରି ସରି ଆସୁଛି, ତ ଯିବା।
1: ହଁ ଗୀତ ଶୁଣିବା ଅପା।
0: ହଁ ଠିକ ଅଛି।
1: ହଁ ନମସ୍କାର,
0: ନମସ୍କାର।

ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣୁଥିଲେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ।

0: ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରିପରି ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ଦିଲ୍ଲୀରୁ ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
2: ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ସଂସଦର ଉଭୟ ସଦନର କାର୍ଯ୍ୟ ବାଧାପ୍ରାପ୍ତ। ଦେଶର ପ୍ରମୁଖ ବିପଦପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସୁରକ୍ଷା ପରିସ୍ଥିତିକୁ ସୁନିଶ୍ଚିତ କରିବା ନେଇ ପରାମର୍ଶବଳୀ ଜାରି କଲେ କେନ୍ଦ୍ର ସରକାର। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ମୁମ୍ବାଇରେ ଆରମ୍ଭ ହେଲା 2-ଦିନିଆ ବ୍ରିକ୍ସ ୱେବ୍ସ ବଜାର ଏବଂ AHF ଜୁନିୟର ଏସୀୟ କପ୍ ମହିଳା ହକି ପ୍ରତିଯୋଗିତା ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷିତ। ନିଟ୍ ପ୍ରସଙ୍ଗ ନେଇ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟ କେତେକ ପ୍ରସଙ୍ଗ ଆଧାରରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାର ଗୃହକାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। 11:15 ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ହିରୋସୀମା ଓ ନାଗାସାକି ପରମାଣୁ ବୋମା ବିସ୍ଫୋରଣ ଘଟଣାର ସ୍ମରଣ କରାଇଥିଲେ। 81 ବର୍ଷ ତଳେ ଘଟିଥିବା ଏହି ଘଟଣାର ପୀଡ଼ିତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 6 ଓ 9 ତାରିଖରେ ଜାପାନର ଏହି 2 ସହର ଉପରେ ପରମାଣୁ ବୋମା ନିକ୍ଷେପ ଯୋଗୁଁ ଲକ୍ଷ ଲକ୍ଷ ନାଗରିକଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ପ୍ରଥମ ଥର ପାଇଁ ବିଶ୍ୱ ପରମାଣୁ ଅସ୍ତ୍ରର ବିନାଶକାରୀ ପ୍ରଭାବ ସମ୍ପର୍କରେ ଜାଣିବାକୁ ପାଇଥିଲା। ବିନାଶକାରୀ ଅସ୍ତ୍ର ମୁକ୍ତ ବିଶ୍ୱ ଗଠନରେ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ବିର୍ଲା ଏହି ଅବସରରେ ଆଲୋକପାତ କରିଥିଲେ। ବିଶ୍ୱ ଶାନ୍ତି ଓ ସଦ୍ଭାବକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
3: आज से 81 वर्ष पूर्व जापान के हिरोशिमा और नागासाकी शहर पर क्रमशः 6 और 9 अगस्त 1945 को परमाणु बम गिराए गए थे। इस अभूतपूर्व त्रासदी में लाखों निर्दोष लोगों ने अपने प्राण गंवाए तथा असंख्य लोग गंभीर रूप से प्रभावित हुए। ये सभा विश्व को सामूहिक विनाश के हथियारों से मुक्त करने के लिए अपनी प्रतिबद्धता पुनः दोहराती है।
2: ଗୃହରେ ଏହି ବିସ୍ଫୋରଣ ଘଟଣାର ପୀଡ଼ିତଙ୍କ ଉଦ୍ଦେଶ୍ୟରେ ନିରବତା ଅବଲମ୍ବନ କରାଯାଇଥିଲା। ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବିଭିନ୍ନ ଦାବି ନେଇ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ପ୍ରଶ୍ନକାଳ ଗୃହ କାର୍ଯ୍ୟକାରିତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ପ୍ରତ୍ୟେକ ସଦସ୍ୟ ଏହାର ସୁଯୋଗ ନେବା ଉଚିତ ବୋଲି ଶ୍ରୀ ବିର୍ଲା କହିଥିଲେ। ଏଥିସହ ସଂସଦ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଶ୍ରୀ ବିର୍ଲା ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। 11:15 ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଣିଜ୍ୟ ଶିଳ୍ପ ଏବଂ ରସାୟନ ଓ ସାର ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। କେତେକ ସଦସ୍ୟ ଗୃହରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଆଲୋଚନା କାଳରେ ପ୍ରତ୍ୟେକ ସଦସ୍ୟ ସେମାନଙ୍କର ମତ ଉପସ୍ଥାପନ କରିପାରିବେ, ତେବେ ଏହା ଶୃଙ୍ଖଳିତ ଏବଂ ଅର୍ଥପୂର୍ଣ୍ଣ ଭାବରେ ହେବା ଉଚିତ। ତେବେ ଗୃହରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ ଗୃହକୁ 12:00 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ପୁନଃ ହଟ୍ଟଗୋଳ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଦେଶରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଗୃହକୁ ଅପରାହ୍ନ 2:15 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶର ସମସ୍ତ

ପ୍ରମୁଖ ବିପଦପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷା ପରିସ୍ଥିତିକୁ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ରାଜ୍ୟସଭାରେ ଆଜି ଏକ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏ ସଂକ୍ରାନ୍ତ ପରାମର୍ଶବଳୀ ପ୍ରଦାନ କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ସେଠାରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଏବଂ ଅନ୍ୟାନ୍ୟ ସମୟୋପଯୋଗୀ ସତର୍କତା ଓ ସ୍ଥାନାନ୍ତର ସୁବିଧା ସୁନିଶ୍ଚିତ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଶେଖାବତ ଗୃହରେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବନ୍ଦର ସୁରକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟୁଛି ବୋଲି ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ବନ୍ଦର ସୁରକ୍ଷା ସମ୍ମିଳନୀ 2026କୁ ସମ୍ବୋଧନ କରି ଶ୍ରୀ ସୋନୱାଲ କହିଛନ୍ତି ସାଇବର ସୁରକ୍ଷା, ଡ୍ରୋନ୍ ବ୍ୟବହାର, ଯୋଗାଣ ଶୃଙ୍ଖଳରେ ପ୍ରତିବନ୍ଧକର ମୁକାବିଲା, ଡିଜିଟାଲ ନେଟୱାର୍କ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ, ସୂଚନା ପ୍ରଣାଳୀ ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ର ସାମୁଦ୍ରିକ ସୁରକ୍ଷାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବନ୍ଦର ସୁରକ୍ଷା ଏକ ସମ୍ମିଳିତ ଜାତୀୟ ଦାୟିତ୍ୱ। ସୃଷ୍ଟ ଆହ୍ୱାନ ସମ୍ପର୍କରେ ପୂର୍ବାନୁମାନ କରିବା ବର୍ତ୍ତମାନ ସମୟ ସବୁଠାରୁ ବଡ଼ ଆବଶ୍ୟକତା ବୋଲି ଶ୍ରୀ ସୋନୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ଭାରତୀୟ ବନ୍ଦରଗୁଡ଼ିକର ବିସ୍ତାର ଲାଭ କରିବା ସହ ଅନ୍ୟ କାରବାର ବୃଦ୍ଧି ପାଉଛି। ପରିଚାଳନାଗତ ନେଟୱାର୍କ ଅଧିକ ସମନ୍ୱିତ ହେବା ସହ ସାଗରମାଳା ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା, 2030 ସାମୁଦ୍ରିକ ଭାରତ ଦୃଷ୍ଟିକୋଣ ଏବଂ 2047 ସାମୁଦ୍ରିକ ଅମୃତକାଳ ଚିନ୍ତାଧାରା ଆଧାରରେ ସାମୁଦ୍ରିକ ଭିତ୍ତିଭୂମି ଅଧିକ ସଶକ୍ତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି। ମୁମ୍ବାଇରେ ଆଜି ବ୍ରିକ୍ସ ୱେବ୍ସ ବଜାର ଆରମ୍ଭ ହୋଇଛି। ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ଆଶିଷ ସେଲାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଚଞ୍ଚଳ କୁମାର ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଛନ୍ତି। ଏହି ପ୍ରମୁଖ ଆନ୍ତର୍ଜାତିକ ବଜାରରେ ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର ଦେଶଗୁଡ଼ିକର 500ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା, ବୈଠକ, ସନ୍ଦର୍ଭ ଉପସ୍ଥାପନ, B2B ଜୋନ୍ ବୈଠକ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ ଆଧାରିତ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ନୂଆଦିଲ୍ଲୀରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଂକ୍ରାନ୍ତ ସଂସଦୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ସେନାର କାର୍ଯ୍ୟାଦେଶ, ଭୂମିକା ଏବଂ ପ୍ରମୁଖ ସଫଳତାଗୁଡ଼ିକ ଉପରେ ବୈଠକରେ ମତ ବିନିମୟ ହୋଇଛି। ଏ ବାହିନୀକୁ ଅଧିକ ସଶକ୍ତ କରିବା ଏବଂ ସାମଗ୍ରିକ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ ଉପଯୋଗ ନେଇ ବୈଠକରେ ଆଲୋଚନା ହୋଇଛି। ଆଞ୍ଚଳିକ ସେନା ନାଗରିକ ସୈନିକ ଦୃଷ୍ଟିକୋଣ ଏକ ପ୍ରତୀକ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଆବଶ୍ୟକ ସ୍ଥଳେ ଏହି ସେନାର ଯବାନ ସୀମା ସୁରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଆଞ୍ଚଳିକ ସେନାରେ ଏବେ ପ୍ରାୟ 44,400 କର୍ମଚାରୀ ଅଛନ୍ତି। ସେମାନଙ୍କୁ 69 ବିଭିନ୍ନ ୟୁନିଟ୍ରେ ବିଭକ୍ତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଠକରେ ସୂଚନା ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସେନାର କର୍ମଚାରୀ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥାନ୍ତି। ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଏହି ସେନାର ଯବାନ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଦେଶରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଲାଭାନ୍ୱିତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଦେଶରେ ବର୍ତ୍ତମାନ 19 ଲକ୍ଷ ପରିବାର ଶୂନ୍ୟ ବିଜୁଳି ବିଲ୍ ସୁବିଧା ପାଉଛନ୍ତି। ଶ୍ରୀ ଯୋଶୀ କହିଛନ୍ତି ଏହି ଯୋଜନା ଅଧୀନରେ 12 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ବଳକା ବିଜୁଳି ବିକ୍ରି କରି 421 କୋଟି ଟଙ୍କା ପାଇଛନ୍ତି। ଆସନ୍ତା 2030 ସୁଦ୍ଧା ଅଣଜୀବାଶ୍ମ କ୍ଷେତ୍ରରେ ଦେଶ 500 GW ଶକ୍ତି ହାସଲ କରିବା ଲକ୍ଷ୍ୟରେ ଆଗେଇ ଚାଲିଛି। ଏ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆସନ୍ତା AHF ଜୁନିୟର ଏସୀୟ କପ୍ ହକି ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ 18 ଜଣିଆ ଭାରତୀୟ ଜୁନିୟର ମହିଳା ଦଳ ଘୋଷଣା କରିଛି। ନବନିଯୁକ୍ତ ପ୍ରଶିକ୍ଷକଙ୍କ ଅଧୀନରେ ଏହି ଦଳର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ହକି ଇଣ୍ଡିଆ କହିଛି। ଚୀନ୍ର ମୋକିଠାରେ ଆସନ୍ତା 30ରୁ ସେପ୍ଟେମ୍ବର ମାସ 13 ତାରିଖ ପର୍ଯ୍ୟନ୍ତ ଏ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାର ୟୁଜନ୍ଠାରେ ଚାଲିଥିବା 20 ବର୍ଷରୁ କମ୍ ବିଶ୍ୱ ଆଥଲେଟିକ୍ ଚମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତ ଜାଭେଲିନ୍ ଥ୍ରୋ ଖେଳାଳି ଆଶିଷ ଯାଦବ ଏବଂ ଟି ଧରଣୀଧରନ୍ ତଥା ଡିସ୍କସ୍ ଥ୍ରୋ ଖେଳାଳି ଅମାନତ କାମ୍ରୋଜ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ଡିସ୍କସ୍ ଥ୍ରୋ ପ୍ରତିଯୋଗିତାରେ ଅମାନତ ଚଳିତ ବର୍ଷର ଖେଳରେ 52.58 ମିଟର

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

14 ତାରିଖରେ ଶ୍ରୀ ପାଢ଼ୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ରାଜ୍ୟରେ 45,000 ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ପାଠ୍ୟ ପ୍ରାୟ 46 ଲକ୍ଷ ଛାତ୍ରଛାତ୍ରୀଙ୍କୁ ତ୍ରୁଟି ଥିବା ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ କାର୍ଯ୍ୟ ଆଜି ମଧ୍ୟ ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00ରେ ଲୋକସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ହିରୋସୀମା ଓ ନାଗାସାକି ପରମାଣୁ ବୋମା ବିସ୍ଫୋରଣ ଘଟଣାର ସ୍ମରଣ କରି ପୀଡ଼ିତଙ୍କ ସ୍କୃତି ଉଦ୍ଦେଶ୍ୟରେ ଶ୍ରୀ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଶ୍ୱଶାନ୍ତି ଓ ସଦ୍ଭାବକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ କହିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବିଭିନ୍ନ ଦାବି ନେଇ ଗୃହରେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ପୂର୍ବାହ୍ନ 11:00ରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଣିଜ୍ୟ ଶିଳ୍ପ ଏବଂ ରସାୟନ ଓ ସାର ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିରେ ସୁଧାର ନ ଆସିବାରୁ ଗୃହକୁ ମୁଲତବୀ ରଖାଯାଇଛି। ସ୍ୱାଧୀନତାର ଅମୃତ କାଳରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହା କେବଳ ଘରେ ଘରେ ଜାତୀୟ ପତାକା ଉତ୍ତୋଳନର କାର୍ଯ୍ୟ ନୁହେଁ, ବରଂ ଦେଶର ଐକ୍ୟ, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନାଗରିକଙ୍କ ଅଙ୍ଗୀକାରବଦ୍ଧର ପ୍ରତୀକ। ପ୍ରତିବର୍ଷ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଏହି ଅଭିଯାନ ମାଧ୍ୟମରେ ଦେଶବାସୀଙ୍କୁ ନିଜର ଘର, କାର୍ଯ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନ ଜାତୀୟ ପତାକା ଉତ୍ତୋଳନ ପାଇଁ ଆହ୍ୱାନ ଦିଆଯାଇଥାଏ। ଏହା ନୂତନ ପିଢ଼ିଙ୍କୁ ଜାତୀୟ ପତାକାର ଗୌରବ, ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ସହ ଯୋଡ଼ିବାର ଏକ ସଫଳ ପ୍ରୟାସ। ତ୍ରିରଙ୍ଗାର କମଳା ରଙ୍ଗ ସାହସ ଓ ତ୍ୟାଗର ବାର୍ତ୍ତା ଦେଇଥାଏ। ଧଳା ରଙ୍ଗ ସତ୍ୟ, ଶାନ୍ତି ଓ ସଦ୍ଭାବନାର ପ୍ରତୀକ ଏବଂ ସବୁଜ ରଙ୍ଗ ସମୃଦ୍ଧିର ବିକାଶ ଓ ପ୍ରକୃତି ସହ ଆମର ସମ୍ପର୍କକୁ ପ୍ରତିଫଳିତ କରିବା ସହ ଅଶୋକ ଚକ୍ର ନ୍ୟାୟ, ଗତିଶୀଳତା ଓ ନିରନ୍ତର ପ୍ରଗତିର ସନ୍ଦେଶ ବହନ କରିଥାଏ। ଆସନ୍ତୁ ଏହି ସ୍ୱାଧୀନତା ଦିବସର ସମସ୍ତେ ଘର ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଦେଶପ୍ରେମ ଓ ଜାତୀୟ ଗୌରବର ବାର୍ତ୍ତାକୁ ସୁଦୃଢ଼ କରିବା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତା 10 ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ତ୍ରିରଙ୍ଗା ଏବଂ ବନ୍ଦେ ମାତରମ୍ ସମବେତ ଗାୟନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ଲାଇନ୍ ଜଣାଅଜଣା କାର୍ଯ୍ୟକ୍ରମ, ତ୍ରିରଙ୍ଗା ର୍ୟାଲି, ଶୋଭାଯାତ୍ରା ତ୍ରିରଙ୍ଗା, ଆଲୋକସଜ୍ଜା, ରଙ୍ଗୋଲି, ଚଳଚ୍ଚିତ୍ର ପ୍ରଦର୍ଶନୀ ଆଦି କରାଯିବାକୁ ସ୍ଥିର କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଦେଶରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଲାଭାନ୍ୱିତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଦେଶରେ ବର୍ତ୍ତମାନ 19 ଲକ୍ଷ ପରିବାର ଶୂନ୍ୟ ବିଜୁଳି ବିଲ୍ ସୁବିଧା ପାଉଛନ୍ତି। ଶ୍ରୀ ଯୋଶୀ କହିଛନ୍ତି ଏହି ଯୋଜନା ଅଧୀନରେ 12 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ବଳକା ବିଜୁଳି ବିକ୍ରି କରି 421 କୋଟି ଟଙ୍କା ପାଇଛନ୍ତି। ଆସନ୍ତା 2030 ସୁଦ୍ଧା ଅଣଜୀବାଶ୍ମ କ୍ଷେତ୍ରରେ ଦେଶର 500 ଗିଗାୱାଟ ଶକ୍ତି ହାସଲ କରିବା ଲକ୍ଷ୍ୟରେ ଆଗେଇଛି। ଏ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନିଟ୍ ୟୁଜି 2026 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଓଜେଇଇ ପକ୍ଷରୁ ଅନ୍ଲାଇନ୍ ପଞ୍ଜୀକରଣ ଏବଂ କାଉନ୍ସେଲିଂ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ କାଉନ୍ସେଲିଂର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ସୂଚନା ପାଇଁ ଓଜେଇଇର ୱେବ୍ସାଇଟ୍ରେ ଲଗ୍ଇନ୍ କରିପାରିବେ। ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତାକାଲିଠାରୁ ପୁରୀ ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ଶୁକ୍ରବାର ରାତି 11:45 ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ଭୋର 4:15 ସୋଲାପୁର ଜଙ୍କସନ୍ରେ ପହଞ୍ଚିବ। ରାୟଗଡ଼ା ଜିଲ୍ଲା ନିୟମଗିରି ଡଙ୍ଗରିଆ ଗ୍ରାମୀଣ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ 10 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଆମ ରାସ୍ତା ଯୋଜନା କାର୍ଯ୍ୟକାରୀ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ କର୍ପୋରେଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶିଶୁମାନଙ୍କ ସାମଗ୍ରିକ ବିକାଶ ଏବଂ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ରାୟଗଡ଼ା

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆସ ଖେଳିବା ଆସ ଶିଖିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଖେଳ ମାଧ୍ୟମରେ ଶିକ୍ଷା ଶିଶୁଙ୍କ ଭାଷା ଓ ଜ୍ଞାନଗତ କୌଶଳର ବିକାଶ କରିଥାଏ। ଏଥିରେ ଅଭିଭାବକଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ଯୁବକ ବିକଶିତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ସମେତ କ୍ରୀଡ଼ା ଏନ୍ଏସ୍ଏସ୍ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଯୁବ ସମାଜକୁ ନିଶା କବଳରୁ ରକ୍ଷା କରି ଏକ ସୁସ୍ଥ ଏବଂ ବିକଶିତ ଭାରତ ଗଠନ ଦିଗରେ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ପୁଲିସ ପଡ଼ିଆରେ ଆରକ୍ଷୀ ସେବା କେନ୍ଦ୍ରକୁ ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂ ଉଦ୍ଘାଟନ କରିଛନ୍ତି। ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ 107.9 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଶାଳନ୍ଦୀ ନଦୀ ରାଜଘାଟଠାରେ ଜଳସ୍ତର ବୃଦ୍ଧି ପାଉଛି। ଆଜି ଦିନ ଗୋଟାଏ ସୁଦ୍ଧା ଜଳସ୍ତର 16.60 ମିଟର ରହିଛି। ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଶାଖା ନଦୀ, ନାଳିଆ ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାଦ୍ୱାରା ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇ ରହିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିବେଶକ ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ଦେଶର ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଭୁବନେଶ୍ୱରଠାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଲାଭାନ୍ୱିତ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳଯାଏ କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗ୍ୟାଙ୍ଗଷ୍ଟର କଥାଚିତ୍ରରୁ ଶୁଣନ୍ତୁ। ଗାଇଛନ୍ତି ଅଭିଜିତ, ଗୀତରଚନା ସୟଦ କ୍ୱାତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ପ୍ୟାରି ମେହୁନ କଥାଚିତ୍ରରୁ ସମୀରଙ୍କର ଗୀତ ରଚନା ଏବଂ ଅନୁ ମଲ୍ଲିକଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି କୁନାଲ ଗଞ୍ଜାୱାଲା।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦିଲ୍ଲୀ ଜିସେ ଆପନା କାହା କଥାଚିତ୍ରରୁ ଗାଇଛନ୍ତି ସୋନୁନିକମ୍ ଓ ଅଲକା ୟାଗ୍ନିକ୍, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀ ପାଟଣ ବର୍ତ୍ତମାନ ସମୟ ଅପରାହ୍ନ 3:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀ ପାଟଣା କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ତଥା ସାନ୍ଧ୍ୟ ଅଧିବେଶନ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର୍ସ ତଥା 1206 କିଲୋହର୍ଜ ଓ ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ପ୍ରଥମେ ପ୍ରଚାର କରୁଛୁ NCERT CIIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଅନ୍ୟ ଏକ ସୁନିଲି ସନ୍ଧ୍ୟାର ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବିଜ୍ଞାନିକାକୁ ସ୍ୱାଗତ ଜଣାଉଛି ମୁଁ ଆପଣ ସମସ୍ତଙ୍କ ପ୍ରିୟର ଯୁବ ସାଥୀ ନନ୍ଦିତା ନନ୍ଦ।

ସ୍ୱାଧୀନତା ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଅନୁଭବ, ଏକ ଅଧିକାର ଏବଂ ଅସଂଖ୍ୟ ବଳିଦାନର ଫଳ। ପ୍ରତିବର୍ଷ ଅଗଷ୍ଟ ମାସ ଆସିଲେ ଆମ ମନରେ ଜାଗ୍ରତ ହୋଇ ଦେଶପ୍ରେମର ଭାବନା ମନେ ପଡ଼ିଯାଏ। ସେହି ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କର କଥା, ଯେଉଁମାନଙ୍କର ତ୍ୟାଗ ଓ ବଳିଦାନର ଫଳସ୍ୱରୂପ ଆମେ ଆଜି ଏକ ସ୍ୱାଧୀନ ଦେଶର ନାଗରିକ ଭାବରେ ଗର୍ବର ସହ ବଞ୍ଚୁଛୁ। 1947 ଅଗଷ୍ଟ ମାସ 15 ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣମୟ ଦିବସ। ଦୀର୍ଘ 2 ଶତାବ୍ଦୀର ଔପନ୍ୟାସିକ ଶାସନର ଅନ୍ଧକାରକୁ ପଛରେ ପକାଇ ଏହି ଦିନ ଭାରତ ହାସଲ କରିଥିଲା ସ୍ୱାଧୀନତାର ସୂର୍ଯ୍ୟୋଦୟ। କିନ୍ତୁ ପ୍ରଶ୍ନ ଉଠେ, ଏହି ସ୍ୱାଧୀନତା କ'ଣ ଗୋଟିଏ ଦିନରେ ମିଳିଥିଲା? ନା, ଏହି ସ୍ୱାଧୀନତା ପଛରେ ରହିଅଛି ଶତାବ୍ଦୀ ଶତାବ୍ଦୀର ଇତିହାସ, ରହିଅଛି ଅନେକ ଯୁଦ୍ଧର କାହାଣୀ, ଅନେକ ବିଦ୍ରୋହର ଇତିହାସ, ଅନେକ ଆନ୍ଦୋଳନର ସଂଘର୍ଷ ଏବଂ ଅସଂଖ୍ୟ ଜଣା ଅଜଣା ବୀରଙ୍କର ବଳିଦାନ। ଭାରତର ମାଟିରେ ବିଦେଶୀ ଶାସନର ପ୍ରଭାବ ପଡ଼ିବା ସହ ଆମ ଦେଶର ବୀରମାନେ ମଧ୍ୟ ନିଜ ମାଟି, ନିଜ ଅଧିକାର ଓ ନିଜ ସ୍ୱାଧୀନତା ପାଇଁ ଲଢ଼େଇ କରି ଆସିଛନ୍ତି। କେଉଁଠି ହୋଇଛି ଯୁଦ୍ଧ, କେଉଁଠି ହୋଇଛି ବିଦ୍ରୋହ, ତ କେଉଁଠି ଉଠିଛି ସ୍ୱାଧୀନତାର ସ୍ୱର, ଆଉ କେଉଁଠି ଦେଶ ପାଇଁ ହସି ହସି ପ୍ରାଣ ଦେଇଛନ୍ତି ଅସଂଖ୍ୟ ବୀର ସନ୍ତାନ। ସେହି ଦୀର୍ଘ ସଂଗ୍ରାମର ପ୍ରତ୍ୟେକ ଅଧ୍ୟାୟ ଭିତରେ ଲୁଚି ରହିଅଛି ଆମ ସ୍ୱାଧୀନତାର ଏକ ବୀରତ୍ୱ କାହାଣୀ। ତେଣୁ ଏହି ସ୍ୱାଧୀନତା ମାସରେ ଆକାଶବାଣୀ ଯୁବବାଣୀ ଆପଣମାନଙ୍କ ପାଇଁ ନେଇ ଆସିଛି ଏକ ସ୍ୱତନ୍ତ୍ର ଐତିହାସିକ ଯାତ୍ରା, ସ୍ୱାଧୀନତାର ସଂଗ୍ରାମ ଯୁଦ୍ଧରୁ ସ୍ୱାଧୀନତା ପର୍ଯ୍ୟନ୍ତ। ଅଗଷ୍ଟ ମାସ 1 ଅଗଷ୍ଟ ମାସ 31 ପର୍ଯ୍ୟନ୍ତ ପ୍ରତିଦିନ ଆମେ ଇତିହାସର ଏକ ଏକ ପୃଷ୍ଠା ଓଲଟାଇବା, ଜାଣିବା ସେହି ଯୁଦ୍ଧ, ଅଭିଯାନ, ବିଦ୍ରୋହ ଓ ଆନ୍ଦୋଳନର କଥା, ଯେଉଁଥିରେ ଭାରତର ସ୍ୱାଧୀନତାର ଦୀର୍ଘ ଯାତ୍ରାକୁ ନୂଆ ଦିଗ ଦେଖାଇଥିଲା, ଜାଣିବା ସେହି ଐତିହାସିକ ଘଟଣାଗୁଡ଼ିକର ସହିତ ଜଡ଼ିତ ବୀର ଯୋଦ୍ଧା ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର କଥା, ଏବଂ ଜାଣିବା କିପରି ଏହି ସବୁ ସଂଘର୍ଷ ଗୋଟିଏ ପରେ ଗୋଟିଏ ଅଧ୍ୟାୟ ହୋଇ ଆମ ଦେଶକୁ ନେଇଯାଇଥିଲା ସ୍ୱାଧୀନତାର ଶେଷ ସୂର୍ଯ୍ୟୋଦୟ ଆଡ଼କୁ।

ଭାରତର ସ୍ୱାଧୀନତା ସଂଗ୍ରାମ କୌଣସି ଗୋଟିଏ ଦିନର ଘଟଣା ନୁହେଁ। ଏହା ଥିଲା ଦୀର୍ଘ ପ୍ରାୟ 2 ଶତାବ୍ଦୀର ସଂଘର୍ଷ, ତ୍ୟାଗ, ବଳିଦାନ ଓ ଜାତୀୟ ସଚେତନତାର ଏକ ମହାକାବ୍ୟ। ଏହି ମହାନ

ଆନ୍ଦୋଳନକୁ ସଂଗଠିତ କରିବା ଓ ସମଗ୍ର ଦେଶକୁ ଏକ ସୂତ୍ରରେ ବାନ୍ଧିବା ପାଇଁ ଏକ ଜାତୀୟ ରାଜନୈତିକ ସଂଗଠନର ଆବଶ୍ୟକତା ଅନୁଭୂତ ହୋଇଥିଲା। ସେହି ଆବଶ୍ୟକତାକୁ 1885 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଜନ୍ମ ହୋଇଥିଲା। ଏହା ଭାରତର ସ୍ୱାଧୀନତା ସଂଗ୍ରାମକୁ ଏକ ସୁସଂଗଠିତ ଓ ସର୍ବଭାରତୀୟ ରୂପ ପ୍ରଦାନ କରିଥିଲା। 1857ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବିଫଳ ହେବା ପରେ ବ୍ରିଟିଶ ସରକାର ଭାରତର ଶାସନକୁ ସିଧାସଳଖ ନିଜ ହାତକୁ ନେଇଥିଲା, କିନ୍ତୁ ଏହାପରେ ମଧ୍ୟ ଭାରତୀୟମାନଙ୍କ ଉପରେ ଅର୍ଥନୈତିକ ଶୋଷଣ, ସାମାଜିକ ଅସମାନତା, ଉଚ୍ଚ ପଦବୀରେ ଭାରତୀୟମାନଙ୍କୁ ସୁଯୋଗ ନଦେବା ଓ ବିଭିନ୍ନ ଦମନମୂଳକ ନୀତି ଜାରି ରଖିଥିଲା। ଏହି ସମୟରେ ଦେଶରେ ଶିକ୍ଷିତ ମଧ୍ୟବିତ୍ତ ବର୍ଗର ଉଦୟ ହୋଇଥିଲା। ସେମାନେ ବୁଝିପାରିଥିଲେ ଯେ ଯଦି ସମଗ୍ର ଦେଶର ଲୋକେ ଏକ ମଞ୍ଚରେ ଏକତ୍ରିତ ହୁଅନ୍ତି, ତେବେ ବ୍ରିଟିଶ ସରକାରଙ୍କର ସମ୍ମୁଖରେ ନିଜ ଦାବିକୁ ସଂଗଠିତ ଭାବରେ ଉପସ୍ଥାପନ କରିପାରିବେ। 1885 ମସିହା ଡିସେମ୍ବର ମାସ 28 ତାରିଖ ବମ୍ବେ ବା ବର୍ତ୍ତମାନର ମୁମ୍ବାଇର ଗୋକୁଲ ଦାସ ତେଜପାଲ ସଂସ୍କୃତ କଲେଜରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସଂଗଠନର ସ୍ଥାପନରେ ବ୍ରିଟିଶ ସିଭିଲ ସର୍ଭିସ ଅଧିକାରୀ ଏଲନ୍ ଅକ୍ଟୋଭିଆନ୍ ହ୍ୟୁମ୍ ପ୍ରମୁଖ ଭୂମିକା ନେଇଥିଲେ। ସେ ଭାରତର ବିଭିନ୍ନ ପ୍ରାନ୍ତର ନେତାମାନଙ୍କୁ ଏକାଠି କରି ଏହି ସଂଗଠନ ଗଢ଼ିଥିଲେ। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ ଥିଲେ ଉମେଶ ଚନ୍ଦ୍ର ବାନାର୍ଜୀ। ପ୍ରଥମ ଅଧିବେଶନରେ ଦେଶର ବିଭିନ୍ନ ସ୍ଥାନରୁ 72 ଜଣ ପ୍ରତିନିଧି ଯୋଗ ଦେଇଥିଲେ। ଏହି କଂଗ୍ରେସ ଗଠନର ମୂଳ ଉଦ୍ଦେଶ୍ୟ ଥିଲା ସମଗ୍ର ଭାରତର ଲୋକମାନଙ୍କୁ ଏକ ଜାତୀୟ ମଞ୍ଚରେ ଏକତ୍ର କରିବା, ବ୍ରିଟିଶ ସରକାରଙ୍କ ନିକଟରେ ଭାରତୀୟମାନଙ୍କର ଦାବି ଉପସ୍ଥାପନ କରିବା, ଜାତୀୟ ଏକତାକୁ ସୁଦୃଢ଼ କରିବା, ସାମ୍ବିଧାନିକ ଉପାୟରେ ସଂସ୍କାର ଆଣିବା, ରାଜନୈତିକ ସଚେତନତା ବୃଦ୍ଧି କରିବା। କଂଗ୍ରେସର ପ୍ରଥମ ପର୍ଯ୍ୟାୟକୁ ମଡରେଟ୍ ଯୁଗ ବୋଲି କୁହାଯାଏ। ଏହି ସମୟରେ ପ୍ରମୁଖ ନେତା ଥିଲେ ଦାଦାଭାଇ ନୌରୋଜୀ, ଗୋପାଳକୃଷ୍ଣ ଗୋଖଲେ, ଫିରୋଜ ଶାହ ମେହେତା, ସୁରେନ୍ଦ୍ରନାଥ ବାନାର୍ଜୀ। ସେମାନେ ଶାନ୍ତିପୂର୍ଣ୍ଣ ଓ ସାମ୍ବିଧାନିକ ପଦ୍ଧତିରେ ଦାବି ଉପସ୍ଥାପନ କରୁଥିଲେ। ସମୟ ସହିତ କଂଗ୍ରେସ ଏକ ବିଶାଳ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଥିଲା। ପରେ ବାଲ ଗଙ୍ଗାଧର ତିଲକ, ଲାଲା ଲଜପତ ରାୟ, ବିପିନ ଚନ୍ଦ୍ର ପାଲ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୌଲାନା ଅବୁଲ କଲାମ ଆଜାଦ, ସୁଭାଷ ଚନ୍ଦ୍ର ବୋଷ ପ୍ରମୁଖ ନେତାଙ୍କର ନେତୃତ୍ୱରେ କଂଗ୍ରେସ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଶକ୍ତି ପାଲଟିଗଲା। ଅସହଯୋଗ ଆନ୍ଦୋଳନ, ସବିନୟ ଆଇନ ଅମାନ୍ୟ ଆନ୍ଦୋଳନ, ଭାରତ ଛାଡ଼ ଆନ୍ଦୋଳନ ପରି ଐତିହାସିକ ଆନ୍ଦୋଳନରେ କଂଗ୍ରେସ ଅଗ୍ରଣୀ ଭୂମିକା ନେଇଥିଲା। 1895 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସ୍ଥାପନା ଭାରତର ଇତିହାସରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଥିଲା। ଏହା କେବଳ ଏକ ରାଜନୈତିକ ସଂଗଠନର ଜନ୍ମ ନୁହେଁ, ବରଂ ସମଗ୍ର ଭାରତକୁ ଏକ ଜାତୀୟ ଚେତନାର ଏକତ୍ର କରିବାର ଆରମ୍ଭ ଥିଲା। ଯେଉଁ ବୀଜ 1895 ମସିହାରେ ରୋପଣ ହୋଇଥିଲା, ତାହା ଧୀରେ ଧୀରେ ଏକ ବିଶାଳ ବୃକ୍ଷରେ ପରିଣତ ହୋଇଥିଲା। 1947 ମସିହାରେ ଭାରତକୁ ସ୍ୱାଧୀନତାର ସ୍ୱର୍ଣ୍ଣମ ପ୍ରଭାତ ଦେଖାଇଥିଲା। ସେଥିପାଇଁ ଭାରତୀୟ ଜାତୀୟ କଂଗ୍ରେସର ଗଠନକୁ ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସୁଦୃଢ଼ ଜାତୀୟ ରାଜନୈତିକ ମଞ୍ଚ ଭାବରେ ଇତିହାସରେ ସ୍ମରଣ କରାଯାଇଥାଏ।

ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଏଥିଲା କିଛି ବିବରଣୀ। ଆଜି ତ ସମୟ ଟିକ୍ ଟିକ୍ କରି ଇସାର କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଖରେ ମୋର ସେଇ ଶେଷ ଅନୁରୋଧଟି ରହିଲା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବି। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ବୈଜ୍ଞାନିକ ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କ ଯୁବାସାଥୀ ନନ୍ଦିତା। ପୁଣି ଥରେ କଥାବାର୍ତ୍ତା ହେବା ଅନ୍ୟ ଏକ କାର୍ଯ୍ୟକ୍ରମରେ। ସେତେବେଳ ଯାଏଁ ମୁଁ ଆପଣମାନଙ୍କ ଗହଣରୁ ବିଦାୟ ନେଉଛି। ରହିଲି, ନମସ୍କାର।

ଶ୍ରୋତା ବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଏଥର ଶୁଣି ନିଅନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତିକମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରାନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ ଏବଂ ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀର ପାଣି ଜମାରୁ ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ ରଖନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ ଏବଂ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ ଅଟେ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମତେ ସାହାଯ୍ୟ କରନ୍ତୁ। ସର୍ବସାଧାରଣ ଉପଯୋଗୀ ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର୍ସ ତଥା 1206 କିଲୋ ହର୍ଜ ଓ ଏଫ୍ଏମ୍ରେ 100.3 ମେଗା ହର୍ଜ ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ।

ଶୁଣିଲେ ଯୁବ ଶ୍ରୋତାବନ୍ଧୁଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ପ୍ରଚାର କଲୁ ସାପ୍ତାହିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା, ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ମିନିଟ୍ରେ ଶ୍ରୀରାମଚରିତ ମାନସ ରହିଛି ସକାଳ 7:30 ଓ ଚାଷର କଥା ପ୍ରଚାର କରିବୁ ସକାଳ 7:40। ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି ପ୍ରଚାର କରିବୁ ସକାଳ 7:45। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ସକାଳ 8:30 ଶୁଣିବେ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ଶ୍ରୀକାନ୍ତ ଦାସ, ବନଲକ୍ଷ୍ମୀ ଜେନା ଓ ମହମ୍ମଦ ସାଜିଦ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45। କାର୍ଯ୍ୟକ୍ରମ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ରର ଗୀତ ରହିଛି ସକାଳ 9:00 ଓ ପରେ ପରେ ଓଡ଼ିଆ କଥାଚିତ୍ରର ଗୀତ ସକାଳ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଭାରତର ମହାମୟିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ 12ତମ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ସମାରୋହରେ ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଦିନ 11:10। ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିବେ ଶିଳ୍ପୀ ଦୟାନନ୍ଦ ଖାସି ଓ ସାଥୀ। ସୁଗମ ସଙ୍ଗୀତ ରହିଛି ଦିନ 12:30। ଶିଳ୍ପୀମାନେ ହେଲେ ପ୍ରସେନଜିତ ମହାନ୍ତି, ଗୀତାରାଣୀ ଦାସ, ନମିତା ଅଗ୍ରୱାଲ ଓ ଦେବାଶିଷ ମହାପାତ୍ର। ଚାଷର କଥା ପ୍ରଚାର କରିବୁ ଦିନ 1:10। ସଙ୍ଗୀତରେ ଭିନ୍ନ ଭିନ୍ନ ସ୍ୱାଦର ଗୀତକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଶୁଣିପାରିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 2:45। ଆସନ୍ତାକାଲି ତୃତୀୟ ଅଧିବେଶନରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଅପରାହ୍ନ 5:00। ଅପରାହ୍ନ 5:30 ଯୁବବାଣୀ କ୍ରମରେ ପ୍ରଚାର କରିବୁ ସାପ୍ତାହିକ ନିଯୁକ୍ତି ଓ କ୍ୟାରିୟର ଭିତ୍ତିକ କାର୍ଯ୍ୟକ୍ରମ ସମ୍ଭାବନା। ଆଦିବାସୀ ଗୀତ କ୍ରମରେ କୁଇକନ୍ଧ ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:30। ପରିବେଷଣ କରିବେ ଶିଳ୍ପୀ ମୁଗୁଲି ଖରା ଓ ସାଥୀ। ଜିଲ୍ଲା ହାଲଚାଲରେ କୋରାପୁଟ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଶୁଣିବେ ରାତି 7:30। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 8:00। ରାତି 8:15 ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିବେ ପରିବେଷଣ କରିବେ ଶିଳ୍ପୀ ଦିଲୀପ ବାଗ ଓ ପଦ୍ମିନୀ ବାଗ। ସ୍ପୋର୍ଟସ୍ କାନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:16 ଏବଂ କରେଣ୍ଟ ଆଫେୟାର୍ସ ରାତି 9:30। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରାତି 10:00। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥିଲା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର୍ସ ତଥା 1206 କିଲୋ ହର୍ଜ ଓ ଏଫ୍ଏମ୍ରେ 100.3 ମେଗା ହର୍ଜ ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ। ଆସନ୍ତୁ ଜାଣିନେବା କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତିକମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରାନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ ଏବଂ ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ବା ପୋଖରୀର ପାଣି ଆଦୌ ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ ରଖନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ ଏବଂ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ, ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ ଅଟେ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମତେ ସାହାଯ୍ୟ କରନ୍ତୁ। ସର୍ବସାଧାରଣ ଉପଯୋଗୀ ସୂଚନାଟି ଏଇଠି ଶେଷ ହେଲା।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଓ ପରେ ପରେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ। ପ୍ରଥମେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ପ୍ରଚିତ ଶ୍ରୀରାମଚରିତ ମାନସର 101ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶୂୟନ୍ତାମ୍ ପ୍ରବାଚକଃ ଯତିନ ଶର୍ମା। आदौ मुख्य वार्ताः। केन्द्रीय मन्त्रिमण्डलेन 31,773,000,00,000 रूप्यकाणां राष्ट्रिय परिपत्र जैवोर्जा योजनायै स्वीकृतिः प्रदत्ता। आर्थिक विषयक मन्त्रिमण्डल समित्या गुवाहाटी नगरस्य बेहाराचरियालीतः तेजपुरं यावत् चतुष्पथीय मार्ग निर्माणाय प्रख्यापितम् अनुमोदनम्। संसदा द्वाविंशत्रयोविंश वित्तीय वर्षयोः अतिरिक्त व्ययार्थं 45,00,000,00,000 रूप्यकाणां विनियोग विधेयकं पारितम्। मुंबई उच्च न्यायालयेन यौनोत्पीडन प्रकरणे तहलका संस्थायाः पूर्व संपादकाय तरुण तेजपालाय 10-वर्षात्मकः कठोर कारावास दण्डः श्रावितः। अपि च कुंतक क्षेपकौ आशीष यादवः टी धरणीधरणः अपि च चक्रक्षेपक क्रीडिका अमानत कंबोजः विश्व एथलेटिक्स अंडर 20 क्रीडा स्पर्धायाः अंतिम चक्रं प्राविशत्। अथ वार्ताः विशदीकृत्य। केन्द्रीय मन्त्रिमण्डलेन अद्य गोबरधन जैवोर्जा योजना 31,773,000,00,000 रूप्यकाणां व्ययेन पारिता, येन 1,50,000 नववृत्त्यवसराः भविष्यन्ति, सहैव कृषि गोमयादि अपशिष्टेभ्यः

ଶ୍ରୋତା ବନ୍ଧୁ, ଆଜିର ବାସ୍ତବବାଦୀ ଓ ପ୍ରତିଯୋଗିତାମୂଳକ ବିଶ୍ୱରେ କୌଣସି ଦେଶର ଶକ୍ତି ତାର ଅର୍ଥନୈତିକ ସ୍ୱାବଲମ୍ବନଶୀଳତା ଉପରେ ନିର୍ଭର କରେ। ଭାରତ ପରି ଏକ ବିଶାଳ ଓ ସମ୍ଭାବନାମୟ ଦେଶ ପାଇଁ ସ୍ୱଦେଶୀ କେବଳ ଏକ ଶବ୍ଦ ନୁହେଁ, ବରଂ ଏହା ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପ୍ରଗତିର ମୂଳମନ୍ତ୍ର। ଗାନ୍ଧିଜୀଙ୍କ ସ୍ୱଦେଶୀ ଆନ୍ଦୋଳନରୁ ଆରମ୍ଭ ହୋଇଥିବା ଏହି ବିଚାରଧାରା ଆଜିର ଆଧୁନିକ ଯୁଗରେ ଆତ୍ମନିର୍ଭର ଭାରତ ଓ ଭୋକାଲ ଫର୍ ଲୋକାଲ ରୂପରେ ବିକାଶର ନୂଆ ଧାରା ସୃଷ୍ଟି କରିଛି। ସାମ୍ପ୍ରତିକ ସ୍ଥିତିରେ ସ୍ୱଦେଶୀ ଦ୍ରବ୍ୟ ପ୍ରସାରର ଆବଶ୍ୟକତା ରହିଛି। ଯେତେବେଳେ ଆମେ ସ୍ୱଦେଶୀ କିମ୍ବା ନିଜ ଅଞ୍ଚଳରେ ତିଆରି ହେଉଥିବା ଜିନିଷ କିଣୁ, ସେତେବେଳେ ସେହି ଅର୍ଥ ଦେଶ ଭିତରେ ହିଁ ରହେ। ଏହାଦ୍ୱାରା ଦେଶର କୁଟୀର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶକ୍ତିଶାଳୀ ହୁଅନ୍ତି। ଦେଶର ଉତ୍ପାଦନ ବୃଦ୍ଧି ପାଇଲେ ନୂଆ ନୂଆ ଶିଳ୍ପ ଓ କାରଖାନା ଗଢ଼ି ଉଠେ, ଯାହାଦ୍ୱାରା ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇଥାଏ। ଆମେ ଆମର ପାରମ୍ପରିକ କଳା ଓ କାରିଗରୀର ସୁରକ୍ଷା କରିବା।

0: ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ବୃଦ୍ଧି ପାଇଲେ ଆମର ଏହି ଅମୂଲ୍ୟ ପାରମ୍ପରିକ କଳାକାର ଓ କାରିଗରମାନେ ଆର୍ଥିକ ସୁରକ୍ଷା ପାଇପାରିବେ। ସବୁଠୁ ବଡ଼ କଥା ହେଉଛି ଆମଦାନୀ ଉପରେ ନିର୍ଭରଶୀଳତା କମିଲେ ଦେଶର ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ମୁଦ୍ରା ସଞ୍ଚୟ ହୁଏ, ଯାହା ଦେଶର ଭିତ୍ତିଭୂମି ଓ ଗବେଷଣା କ୍ଷେତ୍ରରେ ବିନିଯୋଗ ହୋଇପାରିବ। ଆଜିର ସ୍ୱଦେଶୀ କେବଳ ହାତବୁଣା ବସ୍ତ୍ର କିମ୍ବା ପାରମ୍ପରିକ ସାମଗ୍ରୀ ମଧ୍ୟରେ ସୀମିତ ନୁହେଁ। ଆଜିର ଭାରତ ସ୍ୱଦେଶୀ ଉଦ୍ୟୋଗ ପ୍ରଯୁକ୍ତିବିଦ୍ୟା, ମହାକାଶ ବିଜ୍ଞାନ, ଔଷଧ ତିଆରି, ଡିଜିଟାଲ ପେମେଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱସ୍ତରୀୟ ଗୁଣବତ୍ତା ପ୍ରଦର୍ଶନ କରୁଛି। ତେବେ ଆମମାନଙ୍କର କର୍ତ୍ତବ୍ୟ ହେଉଛି ସ୍ୱଦେଶୀ ଦ୍ରବ୍ୟର ପ୍ରସାର କରିବା ଆଉ ଦେଶର ବିକାଶରେ ଭାଗିଦାରୀ ହେବା। ଏହି ଅବସରରେ ଆଜି ରହିଛି ଆଲୋଚନା ବିକାଶର ନୂତନ ଧାରା ସ୍ୱଦେଶୀ ଦ୍ରବ୍ୟର ପ୍ରସାର। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ଗବେଷିକା ଶ୍ରୁତକୀର୍ତ୍ତି ତ୍ରିପାଠୀ।
1: ଆଜିର ଆଲୋଚନାର ବିଷୟ ହେଉଛି ବିକାଶର ନୂତନ ଧାରା ସ୍ୱଦେଶୀ ଦ୍ରବ୍ୟର ପ୍ରସାର। କୌଣସି ଜାତିର ବିକାଶକୁ କେବଳ ଶିଳ୍ପାୟନ କିମ୍ବା ସହରୀକରଣ ଦ୍ୱାରା ବିଚାର କରାଯାଇପାରେ ନାହିଁ। ପ୍ରକୃତ ବିକାଶ ସେତେବେଳେ ସମ୍ଭବ ହୁଏ ଯେତେବେଳେ ଦେଶ ନିଜର ପରମ୍ପରା, କୌଶଳ ଓ ସ୍ଥାନୀୟ ଉତ୍ପାଦକୁ ସୁରକ୍ଷା ଦେଇ ଅର୍ଥନୈତିକ ଶକ୍ତିରେ ପରିଣତ କରେ। ତେବେ ଏହି ଅର୍ଥନୈତିକ ଶକ୍ତି ପ୍ରଯୁକ୍ତିର ବିକାଶ, ଆଧୁନିକ ଜୀବନଶୈଳୀର ଅବଲମ୍ବନ, ବଡ଼ ବଡ଼ ଅଟ୍ଟାଳିକା, ରାଜପଥ କିମ୍ବା କାରଖାନା ନିର୍ମାଣରେ ସୀମିତ ନ ରହି ନିଜ ଦେଶର ଉତ୍ପାଦିତ ଦ୍ରବ୍ୟକୁ ଅଧିକରୁ ଅଧିକ ବ୍ୟବହାର କରିବାରେ ନିହିତ ରହିଛି। ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଗୋଟିଏ ସାଧାରଣ ବିଷୟ ନୁହେଁ। ଏହା ଦେଶର ଅର୍ଥନୀତି, ସ୍ୱାଭିମାନ ଏବଂ ଆତ୍ମନିର୍ଭରତାକୁ ସୁଦୃଢ଼ କରିବାର ଏକ ସାମାଜିକ ଦାୟିତ୍ୱ। ଭାରତର ସ୍ୱାଧୀନତା ସଂଗ୍ରାମରେ ସ୍ୱଦେଶୀ ଆନ୍ଦୋଳନ ଏକ ଐତିହାସିକ ଅଧ୍ୟାୟ ଥିଲା। ବିଦେଶୀ ବସ୍ତୁକୁ ବର୍ଜନ କରି ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାର ଆହ୍ୱାନ କେବଳ ରାଜନୈତିକ ପ୍ରତିବାଦ ନଥିଲା, ଏହା ଥିଲା ଆର୍ଥିକ ସ୍ୱାଧୀନତାର ସଂକଳ୍ପ। ଆଜି ମଧ୍ୟ ସେହି ଚିନ୍ତାଧାରା ସମାନ ଭାବରେ ପ୍ରାସଙ୍ଗିକ। ବିଶ୍ୱ ବଜାରର ପ୍ରତିଯୋଗିତା ମଧ୍ୟରେ ଯଦି ଆମେ ନିଜ ଦେଶର ଉତ୍ପାଦକଙ୍କୁ ପ୍ରାଧାନ୍ୟ ଦେବା, ତେବେ ଆମର ଅର୍ଥନୀତି ଅଧିକ ଶକ୍ତିଶାଳୀ ହୋଇପାରିବ। ଆଜି ଭାରତର ଅନେକ କ୍ଷୁଦ୍ର, କୁଟୀର ଓ ମଧ୍ୟମ ଶିଳ୍ପ ଉତ୍କୃଷ୍ଟ ମାନର ସାମଗ୍ରୀ ଉତ୍ପାଦନ କରୁଛନ୍ତି। ହସ୍ତତନ୍ତ ବସ୍ତ୍ର, ହସ୍ତଶିଳ୍ପ, ମାଟିର ସାମଗ୍ରୀ, ଜୈବିକ ଖାଦ୍ୟ, ଆୟୁର୍ବେଦିକ ଉତ୍ପାଦ ଏବଂ ବିଭିନ୍ନ ଘରୋଇ ଉପକରଣ ଆଜି ଗୁଣବତ୍ତା ଓ ବିଶ୍ୱାସର ପ୍ରତୀକ ପାଲଟିଛି। ଆମେ ଯେତେବେଳେ ଏହିଭଳି ସାମଗ୍ରୀ କିଣୁ, ସେତେବେଳେ କେବଳ କିଛି ଦ୍ରବ୍ୟ କିଣୁ ନା, ବରଂ ଜଣେ କାରିଗରଙ୍କ ପରିବାରକୁ ସହାୟତା କରୁ, ଜଣେ କୃଷକଙ୍କ ପରିଶ୍ରମକୁ ସମ୍ମାନ ଦେଉ ଏବଂ ତା ସହ ଦେଶର ଅର୍ଥନୀତିକୁ ସୁଦୃଢ଼ କରୁ। ଓଡ଼ିଶାର କଥା ଯଦି କହିବା, ସମ୍ବଲପୁରୀ ହସ୍ତତନ୍ତ, ପିପିଲିର ଚାନ୍ଦୁଆ, କଟକର ରୂପା ତାରକସି, ଢେଙ୍କାନାଳ ଓ ଅନ୍ୟାନ୍ୟ ଅଞ୍ଚଳର ହସ୍ତଶିଳ୍ପ ଆମର ଗର୍ବ ଓ ଗୌରବ। ଏଗୁଡ଼ିକ କେବଳ ବ୍ୟବହାରିକ ସାମଗ୍ରୀ ନୁହେଁ, ଆମ ସଂସ୍କୃତି, ପରମ୍ପରା ଓ ପରିଚୟର ପ୍ରତୀକ। ଯଦି ଆମେ ଏହି ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବା, ତେବେ ହଜାର ହଜାର କାରିଗରଙ୍କ ଜୀବନ ଜୀବିକା ସୁରକ୍ଷିତ ହେବ। ସ୍ୱଦେଶୀ ଦ୍ରବ୍ୟର ପ୍ରସାର ରୋଜଗାର ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମ ସାଜିବ। ଯେତେବେଳେ ଦେଶୀୟ ସାମଗ୍ରୀର ଚାହିଦା ବଢେ, ସେତେବେଳେ ଉତ୍ପାଦନ ବଢେ, ନୂଆ ଶିଳ୍ପ ସ୍ଥାପିତ ହୁଏ, ଅଧିକ ଲୋକ କାମ ପାଆନ୍ତି ଏବଂ ଗ୍ରାମାଞ୍ଚଳର ଅର୍ଥନୀତି ମଧ୍ୟ ସୁଦୃଢ଼ ହୁଏ, ଯାହାର ସୁଫଳ ଦେଶର ସାମଗ୍ରିକ ବିକାଶରେ ପ୍ରତିଫଳିତ ହୁଏ। ଆମର ହସ୍ତତନ୍ତ୍ରର ଉଦାହରଣ ନିଆଯାଉ, ଏହା କେବଳ ଗୋଟିଏ ବସ୍ତ୍ର ନୁହେଁ, ଏହା ଆମର ସଂସ୍କୃତି, ଐତିହ୍ୟ ଏବଂ ହଜାର ହଜାର ବୁଣାକାରଙ୍କ ଜୀବନ ସହ ଜଡ଼ିତ ଏକ ଜୀବନ୍ତ ପରମ୍ପରା। ଗୋଟିଏ ହସ୍ତତନ୍ତ ଶାଢ଼ୀ କିମ୍ବା ଗାମୁଛା ପ୍ରସ୍ତୁତ ହେବା ପଛରେ ଦିନ ଦିନ ଧରି ଜଣେ କାରିଗରଙ୍କ ନିଷ୍ଠା, ଧୈର୍ଯ୍ୟ ଓ କଳାତ୍ମକତା ଲୁଚି ରହିଥାଏ। ଓଡ଼ିଶାର ହସ୍ତତନ୍ତ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମ୍ବଲପୁରୀ ବାନ୍ଧକଳା, ବୋମକାଇ, କୋଟପାଡ, ନୂଆପାଟଣାର ଖଣ୍ଡୁଆ, ମଣିଆବନ୍ଧର ସୂକ୍ଷ୍ମ ବୁଣାକାମ ପ୍ରତ୍ୟେକ ବସ୍ତ୍ରରେ ରହିଛି ଆମ ମାଟିର ସୁଗନ୍ଧ ଓ କଳାର ଅନନ୍ୟ ଛାପ। ଏସବୁ ବସ୍ତ୍ର ଆଜି କେବଳ ଓଡ଼ିଶାରେ ନୁହେଁ, ଦେଶ ଓ ବିଦେଶରେ ମଧ୍ୟ ସମାଦୃତ ହୋଇଛି। କିନ୍ତୁ ଦୁଃଖର ବିଷୟ, ଆଧୁନିକ ଯନ୍ତ୍ର ନିର୍ମିତ ବସ୍ତ୍ରର ବ୍ୟାପକ ପ୍ରସାର, ବଜାରରେ ନକଲି ଡିଜାଇନ୍ର ବନ୍ୟା ଏବଂ ଉପଭୋକ୍ତାଙ୍କର ସଚେତନତାର ଅଭାବ ଯୋଗୁଁ ହସ୍ତତନ୍ତ ଶିଳ୍ପ ଅନେକ ସଂଘର୍ଷର ସମ୍ମୁଖୀନ ହେଉଛି। ଅନେକ ବୁଣାକାର ନିଜର ପୈତୃକ ବୃତ୍ତି ଛାଡ଼ି ଅନ୍ୟ ପେଶାକୁ ଆପଣେଇ ନେବାକୁ ବାଧ୍ୟ ହେଉଛନ୍ତି। ମାତ୍ର ଆଶ୍ୱସ୍ତିର ବିଷୟ ଏହା ବି, ଅନ୍ଲାଇନ୍ ବଜାର, ପ୍ରଦର୍ଶନୀ, ହସ୍ତତନ୍ତ ମେଳା ଓ ସରକାରୀ ପ୍ରୋତ୍ସାହନ ମାଧ୍ୟମରେ ଆମ ବୁଣାକାରମାନେ ବର୍ତ୍ତମାନ ବିଶ୍ୱ ବଜାରରେ ନିଜ ପରିଚୟ ସୃଷ୍ଟି କରିବାର ସୁଯୋଗ ପାଉଛନ୍ତି। କିନ୍ତୁ ଏହି ପ୍ରୟାସ ସେତେବେଳେ ସଫଳ ହେବ ଯେତେବେଳେ ଆମେ ସମସ୍ତେ ସଚେତନ ଉପଭୋକ୍ତା ହୋଇ ସ୍ୱଦେଶୀ ହସ୍ତତନ୍ତକୁ ପ୍ରାଧାନ୍ୟ ଦେବା। ଆମର ପର୍ବପର୍ବାଣୀ, ବିବାହ, ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ହସ୍ତତନ୍ତ ବସ୍ତ୍ରକୁ ଅଧିକ ବ୍ୟବହାର କରାଯିବ, ତେବେ ହିଁ ଏହାର ଚାହିଦା ବଢିବ। ଆହୁରି ମଧ୍ୟ ଯୁବପିଢ଼ି ଯଦି

ହସ୍ତତନ୍ତକୁ ଫ୍ୟାସନ ସହ ଯୋଡ଼ି ଗର୍ବର ସହ ପରିଧାନ କରନ୍ତି, ତେବେ ଏହି ପରମ୍ପରା ଆହୁରି ଜୀବନ୍ତ ହୋଇ ଉଠିବ। ବିକାଶର ଏହି ନୂତନ ଧାରାରେ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଏକ ଶିଳ୍ପ ନୁହେଁ, ଏହା ଏକ ସବୁଜ ଅର୍ଥନୀତିର ପ୍ରତୀକ। ଏଥିରେ ବିଦ୍ୟୁତ ଶକ୍ତିର ବ୍ୟବହାର କମ୍, ପ୍ରଦୂଷଣର ମାତ୍ରା କମ୍ ଏବଂ ପ୍ରାକୃତିକ ସମ୍ପଦର ସନ୍ତୁଳିତ ବ୍ୟବହାର ହୋଇଥାଏ, ତେଣୁ ଏହା ପରିବେଶ ଅନୁକୂଳ ବିକାଶର ମଧ୍ୟ ଏକ ଶକ୍ତିଶାଳୀ ମାଧ୍ୟମ। ତେବେ ଏହାର ପ୍ରଚାର ପ୍ରସାର ପାଇଁ ଆଜିର ଯୁବପିଢ଼ିଙ୍କ ବଡ଼ ଭୂମିକା ରହିଛି। ସୋସିଆଲ ମିଡିଆ ମାଧ୍ୟମରେ ସ୍ୱଦେଶୀ ଉତ୍ପାଦର ପ୍ରଚାର, ସ୍ଥାନୀୟ ଉଦ୍ୟୋଗଙ୍କୁ ସମର୍ଥନ ଏବଂ ଭୋକାଲ ଫର ଲୋକାଲ ଭଳି ଚିନ୍ତାଧାରାକୁ ଆଗେଇ ନେବା ଦ୍ୱାରା ସେମାନେ ଦେଶର ଅର୍ଥନୈତିକ ବିକାଶର ସହଯାତ୍ରୀ ହୋଇପାରିବେ। ତେବେ ସ୍ୱଦେଶକୁ ସମର୍ଥନ କରିବାର ଅର୍ଥ ବିଦେଶୀ ଦ୍ରବ୍ୟକୁ ଘୃଣା କରିବା ଆଦୌ ନୁହେଁ, ବରଂ ନିଜ ଦେଶର ଉତ୍ପାଦକୁ ସୁଯୋଗ ଦେବା, ତାହାର ଗୁଣବତ୍ତା ବଢ଼ାଇବା ଏବଂ ବିଶ୍ୱ ବଜାରରେ ପ୍ରତିଯୋଗୀ କରି ଗଢ଼ି ତୋଳିବା ହେଉଛି ଏହାର ପ୍ରକୃତ ଉଦ୍ଦେଶ୍ୟ। ଆତ୍ମନିର୍ଭର ଭାରତର ସ୍ୱପ୍ନ ସେବେ ସାକାର ହେବ ଯେବେ ଆମେ ସ୍ୱଦେଶୀ ଦ୍ରବ୍ୟକୁ ଗର୍ବର ସହ ଗ୍ରହଣ କରିବା। ତେବେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଭୋକାଲ ଫର ଲୋକାଲ ଏହି ଉକ୍ତିଟିକୁ ଅଧିକ ପ୍ରଚାରିତ କରିବା ପାଇଁ, ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି, ଆମେ ସେହି ଆହ୍ୱାନରେ ସମସ୍ତେ ସଚେତନ ଭାବରେ ଯୋଗ ଦେବା, ଅଧିକରୁ ଅଧିକ ହସ୍ତତନ୍ତକୁ ବ୍ୟବହାର କରିବା ଏବଂ ଅନ୍ୟମାନଙ୍କୁ ବି ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଯୋଗାଇବା। ତେବେ ହିଁ ଆମର ବୁଣାକାରମାନେ ବଳ ପାଇବେ ଏବଂ ଆଗାମୀ ଦିନରେ ଭୋକାଲ ଫର ଲୋକାଲ ଉଦ୍ଦେଶ୍ୟଟି ରହିଛି ସେହି ମହତ୍ ଉଦ୍ଦେଶ୍ୟଟି ପୂରଣ ହୋଇପାରିବ। ଶେଷରେ କୁହାଯାଇପାରେ ଯେ ଦେଶର ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ସଚେତନ ଅଂଶଗ୍ରହଣ ହିଁ ପ୍ରକୃତ ପରିବର୍ତ୍ତନର ମୂଳ ଶକ୍ତି। ଆସନ୍ତୁ ସ୍ୱଦେଶୀ ଦ୍ରବ୍ୟକୁ ପ୍ରାଧାନ୍ୟ ଦେବା, ସ୍ଥାନୀୟ ଉତ୍ପାଦକଙ୍କୁ ପ୍ରୋତ୍ସାହିତ କରିବା ଏବଂ ଏକ ସମୃଦ୍ଧ ଆତ୍ମନିର୍ଭର ଭାରତ ଗଠନରେ ନିଜର ଅବଦାନ ରଖିବା।

0: ଗୋଇନ୍ଦା।
1: ଶୁଣୁଥିଲେ ଆଲୋଚନା ବିକାଶର ନୂତନ ଧାରା ସ୍ୱଦେଶୀ ଦ୍ରବ୍ୟର ପ୍ରସାର। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଶ୍ରୁତକୀର୍ତ୍ତି ତ୍ରିପାଠୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: कम प्रीमियम ज्यादा बोनस अपनों के लिए सबसे सही RPLI, इससे बेहतर कुछ नहीं।
4: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RPLI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗୋବର୍ଦ୍ଧନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱାଦଶ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ରାଜପଥ ପାର୍ଶ୍ୱରେ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରିବେ ସରକାର। ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ସ୍ପଟ ମେଧା ତାଲିକା, ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଜାତୀୟ ପୁନଃଚକ୍ରଣ ଯୁକ୍ତ ଜୈବ ଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରଦାନ କରିଛି। ଏଥିପାଇଁ 23,731 କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରି କରାଯାଇଛି। ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 1.5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: कंप्रेस्ड बायोगैस सीबीजी इसका प्रोडक्शन एक डेकेड के अंदर 10 गुना बढ़ाने का टारगेट, करीब 5 MMSCMD प्रोडक्शन के लेवल तक पहुंचाने का इसमें टारगेट लिया गया है। अगर इसको हम एनवायरमेंटल पॉइंट से देखें तो दिस विल सेव अबाउट 40 मिलियन टन्स ऑफ कार्बन डाइऑक्साइड एमिशन, करीब 75,000 करोड़ रुपीज नेशनल GDP को एड होगा और अबाउट 1.5 लाख जॉब्स विल बी क्रिएटेड बाय दिस प्रोग्राम।
0: ଚଳିତ ଆର୍ଥିକ ବର୍ଷଠାରୁ ଆସନ୍ତା 2035-36 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଘରୋଇ କ୍ଷେତ୍ରରେ ଉପଯୋଗ ହେଉଥିବା ବାୟୋଗ୍ୟାସ୍ କ୍ଷେତ୍ରକୁ 10 ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ

ଶତପଥୀ ଦ୍ରୌପଦୀ ମୁର୍ମୁ ଯୋଗଦେଇ 2025 ବର୍ଷ ପାଇଁ 22 ଜଣ ବୁଣାକାରଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ। ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆ ୟୁନିଟ୍ 3 ମଧ୍ୟ ଆସନ୍ତାକାଲି ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କୁମ୍ଭମ୍ ପାଟି, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳସାମନ୍ତ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ସଡ଼କ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ସଡ଼କ ଭିତ୍ତିଭୂମି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍ ୱେ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କରେ ଦୀର୍ଘ ଯାତ୍ରା କରୁଥିବା ଗାଡ଼ି ଚାଳକ ତଥା ପର୍ଯ୍ୟଟକଙ୍କୁ ରାସ୍ତାକଡ଼ରେ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ୱେ ସାଇଡ୍ ଆମିନିଟିଜ୍ ସେଣ୍ଟର ବା ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ସହିତ ଇଭି ଚାର୍ଜିଂ ସ୍ପେସ୍, ପେଟ୍ରୋଲ୍ ପମ୍ପ, ଫୁଡ୍କୋର୍ଟ ଏବଂ ବିଶ୍ରାମ ଗୃହ ଆଦିର ସୁବିଧା ରହିବ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଏବଂ ବିଭିନ୍ନ ସରକାରୀ ତୈଳ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଯୋଜନା ରହିଛି। ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଭୁବନେଶ୍ୱରରେ ଆସନ୍ତାକାଲି ପର୍ଯ୍ୟନ୍ତ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆସନ୍ତାକାଲି ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200 ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି। ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତି। ବୈଠକଗୁଡ଼ିକରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ବ୍ରିକ୍ସ ଟିଭିଇଟି ସଂଘ ଅଧୀନରେ ଦକ୍ଷତା ବିକାଶ ଓ ବର୍ଦ୍ଧିତ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଉଛି। ସେହିପରି ସହଯୋଗୀ ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ, ଯୋଗ୍ୟତାର ଆପୋଷ ଚିହ୍ନଟକୁ ସୁଦୃଢ଼ କରିବା ଏବଂ ଶୈକ୍ଷିକ ନେତୃତ୍ୱ ପାଇଁ କ୍ଷମତା ନିର୍ମାଣ ବିଷୟରେ ମଧ୍ୟ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ଚୀନ୍ ଓ ଇରାନ୍ ଦେଶର ପ୍ରତିନିଧିମଣ୍ଡଳୀ ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସଂଗ୍ରହାଳୟର ଅଧୀକ୍ଷକ ସମସ୍ତଙ୍କୁ ରାଜ୍ୟର ଇତିହାସ, ଐତିହ୍ୟ, ସ୍ଥାପତ୍ୟ, ତାଳପତ୍ର ପୋଥି, କାରୁକଳା ସମ୍ପର୍କରେ ଅବଗତ କରାଇଥିଲେ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ରାଜ୍ୟପାଳ ରମେନ ଡେକାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଆଲୋଚନା କାଳରେ ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ସହଯୋଗ, ପାରସ୍ପରିକ ବିକାଶ, ଆଞ୍ଚଳିକ ସଂଯୋଗୀକରଣ ଏବଂ ଛତିଶଗଡ଼ରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର କଲ୍ୟାଣ ଓ ସାଂସ୍କୃତିକ ଆଦାନ ପ୍ରଦାନ ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଥିଲା। ନାମଲେଖାର ସ୍ପଟ ମେଧା ତାଲିକା ଆଜି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ 25,332 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ 14,180 ଜଣ ନାମ ଲେଖାଇଥିବା ବେଳେ ବିଜ୍ଞାନରେ 7,226 ଜଣ, ବାଣିଜ୍ୟରେ 2,601 ଜଣ, ଧନ୍ଦାମୂଳକ ଶିକ୍ଷାରେ 1,068 ଜଣ ଏବଂ ସଂସ୍କୃତରେ 257 ଜଣ ଛାତ୍ରଛାତ୍ରୀ ରହିଛନ୍ତି। ରାଜ୍ୟରେ ବନ୍ୟା କ୍ଷୟକ୍ଷତି ସମ୍ପର୍କିତ ବିଭିନ୍ନ ବିଭାଗର ଚୂଡ଼ାନ୍ତ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ଆସିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ଭାବେ 22 ଜିଲ୍ଲାକୁ 110 କୋଟି ଟଙ୍କା ବନ୍ୟା ସହାୟତା ବାବଦରେ ସରକାର ପ୍ରଦାନ କରିଛନ୍ତି। ଚଳିତ ବନ୍ୟାରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବାଲେଶ୍ୱରକୁ 22,03,00,000, ଯାଜପୁରକୁ 20,20,00,000 ଏବଂ ଭଦ୍ରକକୁ 20,12,00,000 ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଯୋଗଦେଇ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ଓ ସହଯୋଗ ସମ୍ପର୍କରେ ଅବଗତ ହୋଇଥିଲେ। ସ୍ୱାସ୍ଥ୍ୟ ବିଭାଗ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନଳକୂପଗୁଡ଼ିକୁ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରାଯିବା ସହିତ ଜନସାଧାରଣଙ୍କୁ ହାଲୋଜିନ୍ ଟାବ୍ଲେଟ୍ ବଣ୍ଟନ କରାଯାଇଛି। ଏଥିସହିତ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଚିକିତ୍ସାଧୀନ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଭୁବନେଶ୍ୱରଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗର ଶାସନ ସଚିବ ଡକ୍ଟର ମୃଣାଳିନୀ ଦସୱାଲ ଯୋଗଦେଇ ସ୍ତନ୍ୟପାନୀୟ ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, ମା କ୍ଷୀର ଶିଶୁ ପାଇଁ ପ୍ରଥମ ଟିକା ଏବଂ ସର୍ବୋତ୍ତମ ପୁଷ୍ଟିକର ଆହାର। ଜନ୍ମର 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ। ଶିଶୁର ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ସହ ଅନ୍ୟାନ୍ୟ ପୋଷକ ଆହାର ଦେବା ଆବଶ୍ୟକ। ଶିଶୁର ସୁସ୍ଥ ବୃଦ୍ଧି ଓ ସର୍ବାଙ୍ଗୀନ ବିକାଶରେ ପିତାମାତା ଓ ପରିବାର ସଦସ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ଆଗାମୀ ଦିନରେ ଶିଶୁଙ୍କ ପୋଷଣ ଓ

0: ପାଇଁ କୃତ୍ରିମ ବୁଦ୍ଧିମତା ଭିତ୍ତିକ ପ୍ରଣାଳୀ କାର୍ଯ୍ୟ କରାଯିବ। ସୂଚନାଯୋଗ୍ୟ ଅଗଷ୍ଟ ମାସ ପହିଲାରୁ ଆସନ୍ତାକାଲି ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ 2026 ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ସୁପୋଷଣ, ନବଜାତ ଶିଶୁଙ୍କ ଉନ୍ନତ ବିକାଶ ଏବଂ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା କଣ୍ଟିଲଠାରେ ମହାନଦୀ ତଟବର୍ତ୍ତୀ ମାଳବନ୍ଧର ସୁରକ୍ଷା ଓ ବନ୍ୟା ପରିଚାଳନା ନେଇ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଜଳସମ୍ପଦ ବିଭାଗର ଅଧିକାରୀମାନେ ବନ୍ଧ ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ଧର ବର୍ତ୍ତମାନ ସ୍ଥିତି, ଦୁର୍ବଳ ସ୍ଥାନ, ନଦୀର ଜଳପ୍ରବାହ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ଅନୁଧ୍ୟାନ କରାଯାଇଥିଲା। ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଷ ଆଇନ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲମ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯାତନା ପ୍ରତିରୋଧର ବିଭିନ୍ନ ଉପାୟଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର ଜବାଗୁଡ଼ାଠାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏଥିରେ ଯୋଗଦେଇ ବାଲ୍ୟ ବିବାହ ନିରୋଧ ଆଇନ 2006 ଏବଂ ଗ୍ରାମ ପଞ୍ଚାୟତ ବିକାଶ ଯୋଜନାର ସମନ୍ୱୟ ସମ୍ପର୍କରେ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲାକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ସଠିକ୍ ରୂପେ କାର୍ଯ୍ୟାନ୍ୱୟନ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗୋବର୍ଦ୍ଧନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ ଆସନ୍ତାକାଲି 12 ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ରାଜପଥ ପାର୍ଶ୍ୱରେ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରିବେ ସରକାର। ପ୍ରକାଶ ପାଇଲେ ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ନାମଲେଖା ସ୍ପଟ୍ ମେଧା ତାଲିକା ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ପଳାତକଙ୍କ ପ୍ରତ୍ୟାବର୍ତ୍ତନ ଏକ ଜାତୀୟ ପ୍ରାଥମିକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ପଳାତକ ଅପରାଧୀଙ୍କ ବିରୁଦ୍ଧରେ ଭାରତ ଏକ ନିର୍ଣ୍ଣାୟକ ଆଭିମୁଖ୍ୟ ଗ୍ରହଣ କରିଛି। 2019 ପରଠାରୁ 36 ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଭାରତ ଫେରାଇ ଅଣାଯାଇଛି। ପଳାତକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ପଳାତକ ଆର୍ଥିକ ଅପରାଧ ଆଇନ ଦେଶରେ କାର୍ଯ୍ୟକାରୀ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପଳାତକ ଅପରାଧୀଙ୍କ ବିରୁଦ୍ଧରେ ଭାରତ ଏକ ସମନ୍ୱିତ ତଥା ଗୁଇନ୍ଦା ଆଧାରିତ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ବ୍ୟବସ୍ଥାକୁ ବିକଶିତ କରିଛି। ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ପାଇଁ ପଥ ପରିଷ୍କାର ହେବା ସହିତ ଦେଶକୁ ପ୍ରତ୍ୟାବର୍ତ୍ତନ ଅଧିକ ସହଜ ତଥା ସୁଗମ ହୋଇଛି। 2014 ପୂର୍ବରୁ ଦେଶରେ ଏକ ପୁରାତନ ପ୍ରତ୍ୟାର୍ପଣ ବ୍ୟବସ୍ଥା ଲାଗୁ ହୋଇଥିଲା। ମାତ୍ର 37 ଦେଶ ସହ ଭାରତ ପ୍ରତ୍ୟାର୍ପଣ ଚୁକ୍ତି ସ୍ଥାପନ କରିଥିଲା। ତେବେ ଆର୍ଥିକ ପଳାତକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ କୌଣସି ଉତ୍ସର୍ଗୀକୃତ ଆଇନ ବ୍ୟବସ୍ଥା ରହିନଥିଲା। 2004-2013 ମଧ୍ୟରେ ବାର୍ଷିକ ହାରାହାରି 4 ପଳାତକ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେତେବେଳେ ମଧ୍ୟ 110 ପ୍ରତ୍ୟାର୍ପଣ ପାଇଁ ଅନୁରୋଧ ବିଚାରାଧୀନ ରହିଥିଲା। ଏତଦ୍ବ୍ୟତୀତ ଅସମ୍ପୂର୍ଣ୍ଣ ଦଲିଲ ଏବଂ ମନ୍ଥର ପ୍ରତ୍ୟାର୍ପଣ ପ୍ରକ୍ରିୟା ପରିସ୍ଥିତିକୁ ଅଧିକ ଜଟିଳ କରିଥିଲା। ଫଳରେ ବିଦେଶୀ ଅଦାଲତଗୁଡ଼ିକ ପ୍ରତ୍ୟାର୍ପଣ ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାକୁ ସୁଯୋଗ ପାଉଥିଲେ। ସେତେବେଳେର ପ୍ରତ୍ୟାର୍ପଣ ପ୍ରୟାସ ଦୁଇ ଦେଶର ଆହ୍ୱାନ ଏବଂ ଅପରାଧିକ ନୀତି ପାଇଁ ନ୍ୟାୟିକ ପ୍ରତିବନ୍ଧକ ସୃଷ୍ଟି କରୁଥିଲା। ଆନ୍ତଃ ବିଭାଗ ସମନ୍ୱୟର ମଧ୍ୟ ଅଭାବ ଦେଖାଦେଇଥିଲା, ଫଳରେ ପଳାତକଙ୍କ ବିଷୟରେ ସୂଚନା ଆଦାନ ପ୍ରଦାନ, ରହୁଥିବା ସ୍ଥାନର ଚିହ୍ନଟ ଏବଂ ରେଡ୍ କର୍ଣ୍ଣର ନୋଟିସ୍ ଜାରି ମଧ୍ୟ ମନ୍ଥର ଗତିରେ ଚାଲିଥିଲା। ଏତିକି କୁହାଯାଇପାରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ

ସରକାରଙ୍କ ଅମଳରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଥିଲା। ତେବେ 2014 ପରଠାରୁ ପଳାତକଙ୍କ ପ୍ରତ୍ୟର୍ପଣ ଜାତୀୟ ପ୍ରାଥମିକତା ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱସ୍ତରୀୟ ସମ୍ପର୍କ, ଦୃଢ଼ ସମନ୍ୱୟ ଏବଂ ସକ୍ରିୟ କୂଟନୀତି ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପଳାତକ ଅପରାଧୀଙ୍କ ପ୍ରସଙ୍ଗ ଦେଶରେ ସାର୍ବଭୌମତ୍ୱ, ଆର୍ଥିକ ସ୍ଥିରତା, ଆଇନ ଶୃଙ୍ଖଳା ଏବଂ ଜାତୀୟ ସୁରକ୍ଷା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ଣ୍ଣନା କରିଛନ୍ତି। 2019 ଏନ୍ଆଇଏ ସଂଶୋଧିତ ଅଧିନିୟମ ଏବଂ ୟୁପିଏ ସଂଶୋଧନ ଅଧିନିୟମ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା। ଏହାର ଆଧାରରେ 2020 ପଳାତକ ଅପରାଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ମିଶନ ମୋଡ୍ରେ ଅଭିଯାନ ଆରମ୍ଭ କରାଯାଇଥିଲା। 2022 ଇଣ୍ଟରପୋଲର 90ତମ ସାଧାରଣ ସଭାର ଆୟୋଜନ ଭାରତ କରିଥିଲା। ଏଥିରେ ଯୋଗାଯୋଗ, ସମ୍ମିଳିତ ଉଦ୍ୟମ, ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 2025 ଜାନୁଆରୀରେ ସରକାର ଭାରତ ପୋଲ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ 2024 ସରକାର ପଳାତକ ଅପରାଧୀଙ୍କ ସହ ଜଡ଼ିତ ସ୍ୱତନ୍ତ୍ର ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରି 3 ନୂତନ ଅପରାଧିକ ଆଇନକୁ କାର୍ଯ୍ୟକାରୀ କରିଥିଲେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଏନ୍ଏସ୍ଏସ୍ର ଧାରା 355 ଏବଂ 356 ଆଧାରରେ ପଳାତକ ଅଭିଯୁକ୍ତଙ୍କ ଅନୁପସ୍ଥିତିରେ ମଧ୍ୟ ବିଚାର ପ୍ରକ୍ରିୟା ଜାରି ରଖିବା ନେଇ ଆଇନକୁ କାର୍ଯ୍ୟକାରୀ କରାଯାଇଛି। ପଳାତକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲକ୍ଷ୍ୟ ନେଇ ସରକାର ବେଆଇନ ଆର୍ଥିକ କାରବାର ନିବାରଣ ଆଇନ ଲାଗୁ କରିଛନ୍ତି। ଏହି ଆଇନ ଅଧୀନରେ 2019-2026 ମଧ୍ୟରେ ପଳାତକ ଅପରାଧୀଙ୍କ 17,874 କୋଟି ଟଙ୍କା ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି। ଗତ କିଛି ଦିନ ମଧ୍ୟରେ ଇଣ୍ଟରପୋଲ ଜାରି କରୁଥିବା ରେଡ୍ କର୍ଣ୍ଣର ନୋଟିସ୍ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2022 40 ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ 162 ନୋଟିସ୍ ଜାରି ହୋଇସାରିଛି। ବିଭିନ୍ନ ଦେଶ ସହ ହୋଇଥିବା ପ୍ରତ୍ୟର୍ପଣ ଚୁକ୍ତି ଏହି କ୍ଷେତ୍ରକୁ ଅଧିକ ଗତିଶୀଳ କରିଛି। ଏପରିକି ପଳାତକ ଅପରାଧୀଙ୍କୁ ଠାବ କରିବା ଲକ୍ଷ୍ୟରେ ଅପରେସନ୍ ତ୍ରିଶୂଳ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପ ଅଧୀନରେ ଇଣ୍ଟରପୋଲ ସହାୟତାରେ ସାଟେଲାଇଟ୍ ସୂଚନା, ତଦାରଖ ଏବଂ ଡିଜିଟାଲ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ପଳାତକଙ୍କ ସ୍ଥିତି ଚିହ୍ନଟ ସହଜ ହୋଇପାରିଛି। ଗତ 3 ମଧ୍ୟରେ 401 ପଳାତକ ଅପରାଧୀଙ୍କ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇସାରିଛି। ଗୁଇନ୍ଦା ବ୍ୟୁରୋର ବହୁମୁଖୀ ସଂସ୍ଥା କେନ୍ଦ୍ର ଅଧୀନରେ ଗତ ଜାନୁଆରୀ ମାସରେ ସରକାର ଏକ ଷ୍ଟାଣ୍ଡିଂ ଫୋକସ୍ ଗ୍ରୁପ୍ ଗଠନ କରିଛନ୍ତି। ଏହିପରି ସମୟୋପଯୋଗୀ ପଦକ୍ଷେପ ପଳାତକ ଅପରାଧୀଙ୍କ ପ୍ରତ୍ୟର୍ପଣ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ପଦକ୍ଷେପ ଏ କ୍ଷେତ୍ରରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପଳାତକଙ୍କ ପ୍ରତ୍ୟାବର୍ତ୍ତନ ଏକ ଜାତୀୟ ପ୍ରାଥମିକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ନିନା ସାହୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ରାଷ୍ଟ୍ରପତି ଆଇବାକାଲ ପ୍ରଦାନ କରିବେ ଜାତୀୟ ହସ୍ତତନ୍ତ ପୁରସ୍କାର। 23,731 କୋଟି ଟଙ୍କା ଖର୍ଚ୍ଚାତି ଗୋବର୍ଦ୍ଧନ ଯୋଜନାକେ କେନ୍ଦ୍ର କ୍ୟାବିନେଟ୍ର ମିଳିଲା ଅନୁମୋଦନ। ଓଡ଼ିଶା ଦେଶର ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀଠାରେ ନିବେଶକ ସମ୍ମିଳନୀ ହେବେ ସାମିଲ। ଆଉ ପଢ଼ା ବହିତି ଥିବାର ଭୁଲ ବାବଦେ ଭୁବନେଶ୍ୱର ନ ହୋଇଛି ଜରୁରୀ ବୈଠକ। ଏଥର ପୁରା ଖବର। ଦେଶର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଆଉ ବୁନକରମାନଙ୍କର ଅବଦାନକେ ସମ୍ମାନ ଜନେଇକରି ଆଇବାକେଲ ସାରା ଦେଶେ 12 ଜାତୀୟ ହସ୍ତତନ୍ତ ଦିବସ ପାଲିଥିବା। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2025 ବଛର ଲାଗି 22 ଶ୍ରେଷ୍ଠ ବୁନାକାରଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ସମ୍ମାନଥି ସମ୍ମାନିତ କରିବେ। ଏହି ଦିବସ ହସ୍ତତନ୍ତ ଶିଳ୍ପକେ ପ୍ରୋତ୍ସାହନ ଦେବାର ସହିତ ବୁଣାକାର ସମ୍ପ୍ରଦାୟର ଦକ୍ଷତା ଆଉ ସୃଜନଶୀଳତାକେ ସାରା ଦେଶେ ପ୍ରଚାର କରିବାର ଦିଗି ଗୋଟିଏ ଜରୁରୀ ପଦକ୍ଷେପ ଆଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି 23,731 କୋଟି ଟଙ୍କା ଖର୍ଚ୍ଚାତି ଗୋବର୍ଦ୍ଧନ ଯୋଜନାକେ ଅନୁମୋଦନ ହୋଇଛି। ଏହି ଯୋଜନାର 6 ଅଭିବୃଦ୍ଧି ଇଞ୍ଜିନ୍ ଦ୍ୱାରା ପରିଚାଳିତ ହେବା। ଏହି ଯୋଜନା ଜରିଏ ଦେଶେ କମ୍ପ୍ରେସର୍ଡ ବାୟୋଗ୍ୟାସ୍ ଉତ୍ପାଦନକେ ପାଖାପାଖି 10 ବଢ଼ାଯିବା ସହିତ ଏହି କ୍ଷେତ୍ରଟି ବହୁତ ପରିମାଣର ଘରୋଇ ପୁଞ୍ଜିନିବେଶ ଆକର୍ଷିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
1: हम सब जानते हैं कि भारत की जो नेचुरल गैस का कंजम्पशन है उसमें करीब 50% इम्पोर्ट करना पड़ता है। सो हाउ टू रिड्यूस दिस डिपेंडेंस इज द ऑब्जेक्टिव। और इसमें गांव में खेती के बाद में जो बायोमास बच जाता है या फिर काउ डंग है उसका यूज कर सकें, इस तरह की कई जो वेस्ट मटेरियल्स यूज होते हैं उनका अगर प्रॉपर यूज कर सकें और उससे गैस बना सकें तो देन इट कैन बी अ significant amount of gas to be generated।
0: କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍, ଦେଶେ ପିଏମ୍ ସୂର୍ଯ୍ୟଘର ମାହାଲିଆ ବିଜୁଳି ଯୋଜନା ଅଧୀନତି 50 ଅଧିକା ପରିବାର ଲାଭ ପାଇଛନ୍। ନୂଆଦିଲ୍ଲୀଠାରେ ହୋଇଥିବା ସିଆଇଆଇ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଆଉ ପ୍ରଦର୍ଶନୀ କାର୍ଯ୍ୟକ୍ରମଟି ଉଦ୍ବୋଧନ ଦେଇକରି ମନ୍ତ୍ରୀ କହିଛନ୍, ଦେଶେ ଇହାଦେ 19 ପରିବାର ଶୂନ ବିଜୁଳି ବିଲ୍ ସୁବିଧା ପାଉଛନ୍। ଶ୍ରୀ ଯୋଶୀ କହିଛନ୍, ଏହି ଯୋଜନା ଅଧୀନତି 12 ଅଧିକା ପରିବାର ଅଗ୍ଲିଲା ବିଜୁଳି ବିକିକରି 421 କୋଟି ଟଙ୍କା ପାଇଛନ୍। ଆଇବା 2030 ମସିହା ତକ ଅଣଜୀବାଶ୍ମ କ୍ଷେତ୍ରଟି ଦେଶ 500 ଗିଗାୱାଟ ଶକ୍ତି ହାସଲ କରିବାର ଲକ୍ଷ୍ୟଟି ଆଗକେ ବଢ଼ୁଛି। ଏ ଦିଗେ ନୂଆ ସୁଯୋଗ ତିଆରି କରିବାର ଲାଗି ସରକାର ଶିଳ୍ପ ସଂସ୍ଥାମାନଙ୍କ ସାଙ୍ଗେ ଆଲୋଚନା ଜରିଏ ସଫଳତା ହାସଲ କରିବାର ଲାଗି ପ୍ରତିବଦ୍ଧ ଆନ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ଭୁବନେଶ୍ୱରରେ ଚାଲୁଥିବା ବ୍ରିକ୍ସ ଶିକ୍ଷା ସମ୍ମିଳନୀଟି ଯୋଗ ଦେଇଥିବା ଚୀନ୍ ଆଉ ଇରାନ୍ ଦେଶର ପ୍ରତିନିଧି ମଣ୍ଡଳୀ ଆଜ୍ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଛନ୍। ସଂଗ୍ରହାଳୟର ଅଧୀକ୍ଷକ ଡକ୍ଟର ଭାରତୀ ପାଲ ଅତିଥିମାନଙ୍କୁ ସ୍ୱାଗତ ଜଣାଇକରି ଓଡ଼ିଶାର ସମୃଦ୍ଧ ଇତିହାସ ଐତିହ୍ୟ ସ୍ଥାପତ୍ୟ କଳା ଆଉ ସଂସ୍କୃତି ବାବଦେ ଜଣାଇଥିଲେ। ପ୍ରତିନିଧିମାନେ ସଂଗ୍ରହାଳୟ ନଥିବାର ପ୍ରତ୍ନତତ୍ତ୍ୱ ତାଲପତ୍ର ପୋଥି ଲିପିତତ୍ତ୍ୱ ମୁଦ୍ରା ଅସ୍ତ୍ରଶସ୍ତ୍ର ଆଉ ଚାରୁ ଆଉ କାରୁକଳା ସବୁ ବୁଲି ଦେଖିଥିଲେ। ଏହି ଅବସରରେ ଚୀନ୍ ଆଉ ଇରାନ୍ର ପ୍ରତିନିଧିମାନଙ୍କୁ ସଂଗ୍ରହାଳୟ ତରଫ ଟାଇମ୍ଲେସ୍ ଟେଲ୍ ଶୀର୍ଷକ ଗୋଟିଏ ବିବରଣୀ ବହି ବିଲ୍ ଦିଆଯାଇଛି। ରାଜ୍ୟ ଜାତୀୟ ରାଜପଥ ଏକ୍ସପ୍ରେସ୍ ୱେ ରାଜ୍ୟ ରାଜପଥ ଆଉ ଜିଲ୍ଲା ମୁଖ୍ୟ ସଡ଼କ ନ ଯାତ୍ରୀ ଆଉ ଗାଡ଼ି ଚାଳକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦେବା ଲାଗି ଫି 50 ଅନ୍ତର୍ଥୀ ରାସ୍ତାତରା ସୁବିଧା କେନ୍ଦ୍ର ସ୍ଥାପନ କରାଯିବାରକେ ନେଇକରି ଆଇନ ଆଉ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ଏହି କେନ୍ଦ୍ର ନ ପୁରୁଷ ଆଉ ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ବିଶ୍ରାମ ଘର ଫୁଡ଼କୋର୍ଟ ଇଭି ଚାର୍ଜିଂ ଷ୍ଟେସନ ଆଉ ପେଟ୍ରୋଲ ପମ୍ପମାନଙ୍କର ବାଗି ସୁବିଧା ରହିବା। ପହିଲା କ୍ଷେପେ ରାଜ୍ୟ ସରକାର ଆଉ ଭିନ୍ ଭିନ୍ ସରକାରୀ ତେଲ କମ୍ପାନୀମାନଙ୍କ ଭିତରେ ବୁଝାମଣାପତ୍ର ସ୍ୱାକ୍ଷର ହେବା। ଏଥି ରାଜ୍ୟ ସରକାର ଜାଗା ଯୋଗାଇ ଦେବେ ଆଉ ତେଲ କମ୍ପାନୀମାନେ ଏସବୁ କେନ୍ଦ୍ରର ଦେଖରେଖ ଦାୟିତ୍ୱଟି ରହିବେ ବୋଲି ବୈଠକରୁ ଜଣାପଡ଼ିଛି। ସ୍ୱାଧୀନତାର ଅମୃତ କାଲଟି ଫି ଭାରତୀୟଙ୍କର ମନେ ଦେଶପ୍ରେମର ଭାବନାକେ ଆହୁରି ବରକସ କରିବା ଲକ୍ଷ୍ୟଟି କେନ୍ଦ୍ର ସରକାରଙ୍କ ତରଫ ହର୍ ଘର ତ୍ରିରଙ୍ଗା ଅଭିଯାନ ମୂଲିଛି। ଇଟା ଖାଲି ଘରେ ଘରେ ଜାତୀୟ ପତାକା ଉଡ଼ାବାର କାମ ନୁହେଁ, ସେ ଦେଶର ଏକତା ଅଖଣ୍ଡତା ଆଉ ଗଣତାନ୍ତ୍ରିକ ମୂଲ୍ୟବୋଧ ଲାଗି ନାଗରିକମାନଙ୍କର ଅଙ୍ଗୀକାରବଦ୍ଧତାର ପ୍ରତୀକାଏ। ଫି ବଛର ସ୍ୱାଧୀନତା ଦିବସକେ ନଜରତି ରଖିକରି ଏହି ଅଭିଯାନ ଜରିଏ ଦେଶବାସୀଙ୍କୁ ନିଜର ଘର କାର୍ଯ୍ୟାଳୟ ଆଉ ଭିନ୍ ଭିନ୍ ଅନୁଷ୍ଠାନ ଜାତୀୟ ପତାକା ଉତ୍ତୋଳନ ଲାଗି ଆହ୍ୱାନ ଦିଆଯାଇସି। ଇଟା ନୂଆ ପିଢ଼ିଙ୍କୁ ଜାତୀୟ ପତାକାର ଗୌରବ ସ୍ୱାଧୀନତା ସଂଗ୍ରାମର ଇତିହାସ ଆଉ ସାମ୍ବିଧାନିକ ମୂଲ୍ୟବୋଧ ସଙ୍ଗେ ଯୋଡ଼ବାର ଗୋଟିଏ ସଫଲ ପ୍ରୟାସ ଆଏ। ଆସୁନ୍ ଏହି ସ୍ୱାଧୀନତା ଦିବସ ଅବସରରେ ସଭେ ହର୍ ଘର ତ୍ରିରଙ୍ଗା ଅଭିଯାନଟି ସାମିଲ ହୋଇକରି ଘରେ ଘରେ ତ୍ରିରଙ୍ଗା ଉଡ଼ାବାର ସହିତ ଦେଶପ୍ରେମ ଆଉ ଜାତୀୟ ଗୌରବର ବାର୍ତ୍ତାକେ ବରକସ କର୍ମା। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ହର୍ ଘର ତ୍ରିରଙ୍ଗା ବାବଦ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାନ ଆଇବା 10 ତାରିଖ ଶିକ୍ଷାନୁଷ୍ଠାନ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି, ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଉଭୟ ସଦନ ମୁଲତବୀ, ଜାତୀୟ ପୁନଃଚକ୍ରଣ ଯୁକ୍ତ ଜୈବଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ, ଖର୍ଚ୍ଚ ହେବ 23,731 କୋଟି ଟଙ୍କା। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନର ମୁଖ୍ୟ ସମାରୋହ ଏବଂ ବାଂଲାଦେଶରେ ଆସନ୍ତା ମାସ 20 ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ସହ ଅନ୍ୟ କେତେକ ପ୍ରସଙ୍ଗ ଆଧାରରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ପୁନଃ ବାଧାପ୍ରାପ୍ତ ହୋଇଛି। ଲୋକସଭାର ଅଧିବେଶନ ବାରମ୍ଭାର ମୁଲତବୀ ପରେ ଅପରାହ୍ନ 2 ପୁନଃ ଆରମ୍ଭ ହେବା କ୍ଷଣି ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ 2025 ଉପରେ ଯୁଗ୍ମ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ଅଧିକ ସମୟ ପ୍ରଦାନ କରିବା ସଂକ୍ରାନ୍ତ ପ୍ରସ୍ତାବ ଆଗତ ହୋଇଥିଲା। ଆସନ୍ତା ଶୀତ ଅଧିବେଶନର ଶେଷ ସପ୍ତାହ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଟିକସ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବିନା ଆଲୋଚନାରେ ଏହି ବିଲ୍ଟି ଗୃହର ଅନୁମୋଦନ ଲାଭ କରିଥିଲା। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖାଯାଇଛି। ଅନ୍ୟପକ୍ଷରେ ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ମଧ୍ୟରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦୁଇଥର ମୁଲତବୀ ପରେ ଅପରାହ୍ନ 2:45 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତୃତୀୟ ଖର୍ଚ୍ଚ ଦାବି ବିଲ୍ 2026 ଉପରେ ଆଲୋଚନା ଆରମ୍ଭ

0: କରିବାକୁ ପ୍ରସ୍ତାବ ରଖିଥିଲେ। ଆଲୋଚନା ପରେ ବିଲ୍ଟି ଗୃହର ଅନୁମୋଦନ ଲାଭ କରିଛି। ଏହି ବିଲ୍ ମାଧ୍ୟମରେ 2023 ଆର୍ଥିକ ବର୍ଷରେ ହୋଇଥିବା ଅତିରିକ୍ତ ଖର୍ଚ୍ଚ ଅନୁମୋଦିତ ହୋଇଛି। ଏହି ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉତ୍ତର ଗୃହରେ ରଖିଥିଲେ। ଜାତୀୟ ପୁନଃଚକ୍ରଣ ଯୁକ୍ତ ଜୈବଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଏଥିପାଇଁ 23,731 କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁର କରାଯାଇଛି। ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 1.5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କୃଷି ଅବଶିଷ୍ଟାଂଶ, ଜୈବ ଅପଚୟ, ପଶୁ ଗୋବର ଏବଂ ଆଖୁ ଅବଶିଷ୍ଟାଂଶ ତଥା ଅନ୍ୟାନ୍ୟ ଜୈବ ସମ୍ଭଳରୁ ସ୍ୱଚ୍ଛ ଇନ୍ଧନ ସୃଷ୍ଟି ଏବଂ ଜୈବ ସାରରେ ରୂପାନ୍ତରଣ ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ। ଏହାଦ୍ୱାରା ଗ୍ରାମୀଣ କ୍ଷେତ୍ରର ଆୟ ବୃଦ୍ଧି ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଅଧିକ ଗତିଶୀଳ ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଚଳିତ ଆର୍ଥିକ ବର୍ଷଠାରୁ ଆସନ୍ତା 2035-36 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଘରୋଇ କ୍ଷେତ୍ରରେ ଉପଯୋଗ ହେଉଥିବା ବାୟୋଗ୍ୟାସ କ୍ଷେତ୍ରକୁ 10 ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଘରୋଇ ନିବେଶକୁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଆସାମର ଜାତୀୟ ରାଜପଥ 15 ସହିତ ତେଜପୁର ପର୍ଯ୍ୟନ୍ତ 135 କିଲୋମିଟରରୁ ଅଧିକ ଦୀର୍ଘ 4 ଲେନ୍ ବିଶିଷ୍ଟ ରାଜପଥ ନିର୍ମାଣକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିପାଇଁ 8,970 କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ।
1: पहला फैसला बायोगैस से संबंधित है, बहुत ही कॉम्प्रिहेंसिव स्कीम एक बनी है। और दूसरा, असम में एक 4 लेन हाईवे का फैसला लिया गया है। टोटल 32,000 करोड़ रुपीस के ये दोनों प्रोजेक्ट और स्कीम्स मिला के है। हम सब जानते हैं कि भारत की जो नेचुरल गैस का कंजम्पशन है उसमें करीब 50% इम्पोर्ट करना पड़ता है। इस 50% इम्पोर्ट को कैसे कम करें उसके लिए लगातार कई प्रयास चल रहे हैं।
0: ଜାତୀୟ ରାଜପଥରେ ଟୋଲ୍ ଆଦାୟ 2008 ଜାତୀୟ ରାଜପଥ ଶୁଳ୍କ ନିୟମ ଅନୁଯାୟୀ ଆଦାୟ କରାଯାଉଛି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ଗଡ଼କରୀ କହିଛନ୍ତି, ଜାତୀୟ ରାଜପଥ ଟୋଲ୍ ଗେଟ୍ଗୁଡ଼ିକରେ ବାଣିଜ୍ୟିକ ଯାନବାହନଗୁଡ଼ିକ ପାଇଁ କୌଣସି ପାସ୍ ପ୍ରଦାନ କରାଯାଉ ନାହିଁ, ଏପରିକି ବେଆଇନ ଟୋଲ୍ ଆଦାୟ ନେଇ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ ବୋଲି ଶ୍ରୀ ଗଡ଼କରୀ ଗୃହରେ ସ୍ୱଷ୍ଟ କରିଛନ୍ତି। ଟୋଲ୍ ଆଦାୟ କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଏକ ମାନକ କାର୍ଯ୍ୟପଦ୍ଧତି ପ୍ରଚଳନ କରିଛି। ସମସ୍ତ ନଗଦ ଏବଂ ଫାସ୍ଟ୍ୟାଗ୍ କାରବାର ତଥା ଟୋଲ୍ ପରିଚାଳନା ବ୍ୟବସ୍ଥା କମ୍ପ୍ୟୁଟର ମାଧ୍ୟମରେ ସୁନିଶ୍ଚିତ କରାଯାଉଛି। ଏଥିପାଇଁ ଅଚାନକ ଯାଞ୍ଚ ତଥା ନିୟମିତ ତଦାରଖର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ଗୃହରେ ସୂଚନା ଦେଇଛନ୍ତି। ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ଆସନ୍ତାକାଲି ପାଳନ କରାଯିବ। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଏହି ଅବସରରେ ଏକ ଜାତୀୟ ସମାରୋହର ଆୟୋଜନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଅନ୍ୟମାନଙ୍କ ମଧ୍ୟରେ ବୟନ ଶିଳ୍ପମନ୍ତ୍ରୀ ଗିରିରାଜ ସିଂ ଏବଂ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ମଧ୍ୟ ଏହି ସମାରୋହରେ ଯୋଗଦେବେ। ବୟନଶିଳ୍ପ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଦେଶର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଏବଂ ସାଂସ୍କୃତିକ ଓ ଅର୍ଥନୈତିକ ବିକାଶରେ ହସ୍ତତନ୍ତ କାରିଗରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଏହି ସମାରୋହ ଆୟୋଜନର ମୁଖ୍ୟ ଲକ୍ଷ୍ୟ। ଦିବସ ପାଳନ ଅବସରରେ 3ଟି ସନ୍ଥ କବିର ହସ୍ତତନ୍ତ ଏବଂ ଗତବର୍ଷ ପାଇଁ 19ଟି ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯିବ। ଦେଶର ସମୃଦ୍ଧ ତଥା ବିବିଧ ହସ୍ତତନ୍ତ ପରମ୍ପରାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ 4ଟି ସ୍ମାରକୀ ଡାକ ଟିକଟ ମଧ୍ୟ ଆସନ୍ତାକାଲି ଉନ୍ମୋଚିତ ହେବ। ପୁରସ୍କାର ପ୍ରାପ୍ତ ହସ୍ତତନ୍ତ ଉତ୍ପାଦଗୁଡ଼ିକରେ ପ୍ରଦର୍ଶନ ପାଇଁ ଏକ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି। 1905 ମସିହା ଅଗଷ୍ଟ 7 ତାରିଖରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିବସ ପାଳିତ ହେଉଛି। ବିମାନ ଟର୍ବାଇନ୍ ଇନ୍ଧନ ଏଟିଏଫ୍ ସହିତ ଇଥାନଲ ମିଶ୍ରଣ ନେଇ ଯୋଜନା କରାଯାଉଥିବା ସଂକ୍ରାନ୍ତ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ଏହା ତଥ୍ୟଭିତ୍ତିକ ନୁହେଁ ଏବଂ ଦାୟିତ୍ୱହୀନ ମନ୍ତବ୍ୟ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନାଇଡୁ ସରକାରଙ୍କ ଏଭଳି କୌଣସି ଯୋଜନା ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଇଥାନଲ ଏବଂ ସ୍ଥାୟୀ ବିମାନ ଇନ୍ଧନ ସମ୍ପୂର୍ଣ୍ଣ ଅଲଗା ଏବଂ ଏହାକୁ ମିଶ୍ରଣ କରାଯାଇ

ପାରିବ ନାହିଁ। ଆନ୍ତର୍ଜାତିକ ବେସାମରିକ ବିମାନ ଚଳାଚଳ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିମାନ ଇନ୍ଧନ ବ୍ୟବହାର କରାଯାଇଥାଏ। ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏଭଳି ମିଥ୍ୟା ପ୍ରଚାରକୁ ବିଶ୍ୱାସ ନ କରିବାକୁ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସ 20 ତାରିଖରେ ଅନୁଷ୍ଠିତ ହେବ। ସେଠାକାର ନିର୍ବାଚନ କମିଶନ ଏ ସମ୍ପର୍କିତ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେବାର 2 ବର୍ଷ ପୂର୍ବରୁ ଗତମାସ 24 ତାରିଖରେ ଇସ୍ତଫା ପ୍ରଦାନ

0: ବିଦ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରାଯିବ। 16 ତାରିଖରେ ନାମାଙ୍କନ ପତ୍ର ଗୁଡ଼ିକର ଯାଞ୍ଚ ସହ 18 ତାରିଖକୁ ପ୍ରତ୍ୟାହାରର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ 1971 ମୁକ୍ତିଯୁଦ୍ଧର ଜଣେ ସୈନିକ ତଥା ନିମ୍ନ ଅଦାଲତର ପୂର୍ବତନ ବିଚାରପତି ମହମ୍ମଦ ଶାହବୁଦ୍ଦିନ ଏପ୍ରିଲ 2023 ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ 5 ବର୍ଷ ରହିଥିଲା। ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିଲେ। ଔଷଧ ଅନୁମୋଦନ କ୍ଷେତ୍ରରେ କଠୋର ନିୟମାବଳୀ ଜାରି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ମିଥ୍ୟା ଏବଂ ମନଗଢ଼ା ତଥ୍ୟ ଦାଖଲ କରୁଥିବା ଆବେଦନକାରୀ ଏଥିରୁ ଦୂରେଇ ରହିବାକୁ ସତର୍କ କରାଇଛି। 1945 ଔଷଧ ନିୟମ ଆଧାରରେ ଦାଖଲ ହୋଇଥିବା ଆବେଦନଗୁଡ଼ିକ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ହେବ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏଭଳି ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ସହ ଆବେଦନକାରୀଙ୍କ ପ୍ରଚଳିତ ଲାଇସେନ୍ସକୁ ମଧ୍ୟ ବାତିଲ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଏପରିକି ବାତିଲ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପୁନଃ ଆବେଦନ କରିବାକୁ ଦିଆଯିବ ନାହିଁ ବୋଲି ଏହି ନୂତନ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ମନ୍ତ୍ରଣାଳୟ କହିଛି, ଆବେଦନକାରୀଙ୍କ ଉତ୍ତରଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ଏବଂ ନିର୍ଭରଯୋଗ୍ୟ ତଥା ଗବେଷଣା ଆଧାରିତ ବୈଧ ପ୍ରମାଣ ଦ୍ୱାରା ଔଷଧର ଅନୁମୋଦନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି। ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଉଭୟ ସଦନ ମୁଲତବୀ। ଜାତୀୟ ପୁନଃଚକ୍ରଣ ଯୁକ୍ତ ଜୈବଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 23,731 କୋଟି ଟଙ୍କା। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ 12 ଜାତୀୟ ହସ୍ତତନ୍ତ ଦିବସ ପାଳନର ମୁଖ୍ୟ ସମାରୋହ। ଏବଂ ବାଂଲାଦେଶରେ ଆସନ୍ତା ମାସ 20 ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଏକ ବାଧ୍ୟତାମୂଳକ ଆବଶ୍ୟକତା। ଏହି ଅନୁମୋଦନ ପତ୍ର କେବଳ ନିର୍ଦ୍ଦିଷ୍ଟ ଜାହାଜକୁ ମିଳିବ ଏବଂ ଏହା ଅଣହସ୍ତାନ୍ତର ଯୋଗ୍ୟ ଅଟେ, ଯାହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ। ଏହି ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ 10 ବର୍ଷ ମଧ୍ୟରେ ସମୁଦ୍ରରେ 150 ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ 500 ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି କହିଛନ୍ତି।
3: ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମର ଆୟୋଜନ କରିବା ନିଶ୍ଚିତ ଭାବରେ ଆମ ଓଡ଼ିଶା ପାଇଁ, ଆମ ଓଡ଼ିଶା ସରକାର ପାଇଁ ଗର୍ବ ଏବଂ ଗୌରବର ବିଷୟ। ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ, ବରଂ ଏହା ରାଜ୍ୟର ପ୍ରାୟ 6 ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କର ଇଏ ହେଉଛି ଜୀବନରେଖା, ଜୀବିକା ଏବଂ ପରିଚୟର ଇଏ ହେଉଛି ଆମର ପ୍ରତୀକ। କେନ୍ଦ୍ର ସରକାରଙ୍କର ସହାୟକ ନୀତିଗତ ସଂସ୍କାର ଗୁଡ଼ିକ ଆଜି କାର୍ଯ୍ୟକାରୀ କରାଯାଉଛି। ଗତ ବର୍ଷ ଡିସେମ୍ବର 2025 ଗୁଜରାଟର ବେରାବଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଇଇଜେଡ୍ରେ ମାଛ ଧରିବା ପାଇଁ ଆକ୍ସେସ୍ ପାସ୍ ବ୍ୟବସ୍ଥାର ଇଏ ଶୁଭାରମ୍ଭ କରାଯାଇଥିଲା। ଗଭୀର ସମୁଦ୍ରର ମାଛ ଧରାର ଦୀର୍ଘସ୍ଥାୟୀ ଉପଯୋଗିତା ପାଇଁ ପ୍ରାଧିକରଣ ପତ୍ର ବା ଲେଟର ଅଫ୍ ଅଥରାଇଜେସନ୍ ପ୍ରଦାନ ପ୍ରକ୍ରିୟା ଇଏ ଆରମ୍ଭ ହୋଇସାରିଛି।
2: ଇତିହାସରେ ବର୍ଣ୍ଣିତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଅଧୀନ ନଈରୀ ଗ୍ରାମ ନିକଟସ୍ଥ କାଙ୍କଣ ଶିଖରୀ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ମହା ଆଡମ୍ବର ସହକାରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀକ୍ଷେତ୍ରରେ ବଡ଼ଦାଣ୍ଡରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କାଙ୍କଣ ଶିଖରୀରେ ରଥଯାତ୍ରା ନିଆରା ଭାବେ ଚିଲିକା ହ୍ରଦ ମଧ୍ୟରେ ଥିବା ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଥିଲା। 3 ଡଙ୍ଗାରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ 3 ରଥ ନିର୍ମାଣ କରାଯାଇ ଗୋଟିଏ ରଜୁରେ 3 ରଥକୁ ବନ୍ଧାଯାଇ ସେଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବିଜେ କରାଇ ଚିଲିକା ଜଳରାଶିରେ ପବିତ୍ର ଘୋଷଯାତ୍ରା।

0: ଯାତ୍ରା ଅନୁଷ୍ଠିତ ହୋଇଥିଲା। କାଙ୍କଣ କୁଦର ଚତୁଃପାର୍ଶ୍ୱର ଚିଲିକା ହ୍ରଦର ନୀଳ ଜଳରାଶିରେ ଠାକୁରମାନଙ୍କୁ ପରିକ୍ରମା କରାଯାଇ ନୀତିକାନ୍ତି ଅନୁଯାୟୀ ରଥଯାତ୍ରା କାର୍ଯ୍ୟ ସମାପନ ହୋଇଥିଲା। ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ 15ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଥିଲେ, କେବଳ ଗବେଷଣା ନୁହେଁ ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ ପ୍ରତି ନାଇଜରର ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ବିଜ୍ଞାନର ସାମର୍ଥ୍ୟ ହିଁ ଏହାର ସ୍ଥାୟୀ ସମାଧାନ ବାହାର କରିପାରିବ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ନାତକମାନଙ୍କୁ ସମ୍ବୋଧିତ କରି ଆଜି ଉତ୍ତୀର୍ଣ୍ଣ ହେଉଥିବା ଯୁବପିଢ଼ି ବିଜ୍ଞାନ ଗବେଷଣା ଏବଂ ରାଷ୍ଟ୍ର ଗଠନ ପ୍ରକ୍ରିୟାରେ ବିଶେଷ ଅବଦାନ ରଖୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।
1: ଓଡ଼ିଶାକୁ ପୂର୍ବୀ ଭାରତ କି ଏଜୁକେସନ କ୍ୟାପିଟାଲ କି ରୂପ ମେ ଜାନା ଜାତା ହେ। ନାଇଜର କି ସାଥ ଆଇଆଇଟି ଏମ ଆଇଜର ଆଇଆଇଏମ ଟ୍ରିପୁଲ ଆଇଟି ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକ୍ସ ଜୈସି ଅନୁଷ୍ଠାନ ଓଡ଼ିଶା କି ହାୟର ଏଜୁକେସନ ଓ ରିସର୍ଚ୍ଚ ଲ୍ୟାଣ୍ଡସ୍କେପ କୁ ମଜବୁତ କିଆ ହେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ନେ 1,00,000 କରୋଡ ରୂପିଆ କା ରିସର୍ଚ୍ଚ ଡେଭଲପମେଣ୍ଟ ଓ ଇନୋଭେସନ ଫଣ୍ଡ ବନାଏ। ସ୍ୱାସ୍ଥ୍ୟ କ୍ଷେତ୍ର ମେ ରିସର୍ଚ୍ଚ କେ ଲିଏ ହମ ଓଡ଼ିଶା ଫାର୍ମା ଏଣ୍ଡ ବାୟୋଟେକ୍ ରିସର୍ଚ୍ଚ ଏଣ୍ଡ ଇନୋଭେସନ ସେଣ୍ଟର ଖୋଲନେ କେ ଲିଏ ନିର୍ଣ୍ଣୟ ଲିଏ ହେ। ଇସକେ ସାଥ ଏକ ଆଇକନିକ ସାଇନ୍ସ ସିଟି ଓଡ଼ିଶା ଷ୍ଟେଟ ଇନୋଭେସନ ମିଶନ ଓଡ଼ିଶା ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଷ୍ଟେଟ ଏଆଇ ମିଶନ ଜୈସେ କଇ ସାରି ଇନିସିଏଟିଭ ଲିଏ ଯାଇଙ୍ଗେ।
0: ଡେଙ୍ଗୁ ନିୟନ୍ତ୍ରଣ ଓ ନିରାକରଣ ମାସ ପାଳନ ଅବସରରେ ଏକ ସଚେତନତା ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଜଳ ଲାଗି କରିଥିଲେ। ଏସ୍ଆଇଆର୍ କାର୍ଯ୍ୟକ୍ରମ ତଦାରଖ ନିମନ୍ତେ ରାଜ୍ୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ ତଥା ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ପଇସା ପତ୍ର ହବ କି ତମ ଟ୍ରାକ୍ଟର କୁଆଡେ ଯାଇତେ ହବ ହିସାବ ରଖିବାକୁ ଯାଇତେ ହବ
1: ନା ମୁଁ ସବୁବେଳେ ଖାଲି ସେଇ କଥା କହୁଛ
0: କୋଉ କଥା କହିବି ନା ଏଇଲ ରାଇଜଟା ଯାକ ଉପରେ ଜାଣିକି ବିପଦ ପଡିଲା
1: କଣ ଆଉ କରିବା ଯେତେବେଳେ ଆମେ ଚାଷୀବନ୍ଦୀ ଲୋକ ଦୈବ ଦୁର୍ବିପାକ ଆସିବ ବଢି ପାଣି ଆସିବ ବର୍ଷା ଏମିତି ହବ କେତେବେଳେ ପବନ ଧକାଇ ହେଇଯିବ ସବୁଗୁଡା ଆମେ ସହିବା ପୁଣି ଅଣ୍ଟା ସଳଖି ଠିଆ
0: ହବା ସହିଲା ତମେ ତ ଦୁଇପଦ କହିଦେଲ ମୋ ପେଟ ପୁରିଗଲା ଆଉ ସୋଟା ମୁଣ୍ଡ ହବାର ସବୁ ବୁଝିଗଲା ଆଉ କଣ
1: ନା ନା ବୁଝିଲେ କେମିତି ଆଉ ଟିକେ ବୁଝେଇ କହିବା
0: କିଏ କହିବ
1: ଆମେ କହିବା
0: ଆମେ କହିବା
1: ଯେତେବେଳେ ଫସଲ ଗଣ୍ଡାକ କରିଛନ୍ତି ଫସଲ କେତେବେଳେ କଣ ଉଜୁଡି ଯାଉଛି ସେଥିପାଇଁ ଫସଲ ବୀମା ଯୋଜନା ବି ଅଛି ଆମେ ମାନେ କରିଛନ୍ତି ଶ୍ରୋତା ବନ୍ଧୁ ମାନେ ବି କିଛି କରିଛନ୍ତି ଆଉ କିଛି କରିନାହାନ୍ତି ଆଉ ଟିକେ ଯଦି କରିଦେବେ ସେ କେତେବେଳେ ଯଦି ଦୈବ ଦୁର୍ବିପାକ ହେଲା ପୁଣି ଭରଡା ହେଇଯିବ ତାଙ୍କ ଫସଲରୁ ଆଉ
0: ପାଠ ଉପରକୁ ଆସୁନ
1: ହଁ ଆସୁଛି
0: କଣ ଆସୁଛ ଇଆଡେ ସିଆଡେ ଖାଲି କଥା ବୁଲଉଛ ପ୍ରଧାନମନ୍ତ୍ରୀ ଫସଲ ବୀମା
1: ଯୋଜନା
0: ବାସ୍
1: ଆମେ ଯଦି ଏଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେଇଥିବା ଆମର ଯଦି କିଛି ଫସଲ କ୍ଷତି ହେଲା ଯାହା କ୍ଷୟକ୍ଷତି ହେଇଥିବ ଭରଣା ହେଇଯିବ
0: ବୁଝିଲ ଯୋଉ ସବୁ କଣ ବୀମା କମ୍ପାନୀ ମାନେ ଅଛନ୍ତି ତାଙ୍କ ଲୋକମାନେ ଆସିବେ ଏ ଯୋଉ କହନ୍ତି ସବୁ ବୁଲି ବାଲିକି ଦେଖନ୍ତି
1: ଏ ମାମୁନି ମତେ ଶିଖେଇଛି ସର୍ଭେ ସର୍ଭେ
0: ପାଲୋ କି ଇଂଲିଶ ତମେ କହୁଛ ଆଜିକାଲି
1: କହିବିନି ନା ଝିଅଟି ପାଠ ପଢେଇଛି ସିଏ ମତେ ଶିଖେଇ ଦଉଛି ଭାରି ଭଲ ଲାଗୁଛି କଥାରେ ଅଛି ମା ହେଲେ ପାଠୋଇ ଦେଶ ଯିବ ଆଗେଇ
0: ମୋ ପାଠୋଇ ତମେ ଆମେ ଜାଣିନୁ ଆଉ କଣ ରାତି ପାଇଲ ତ ଅରିଘିଚିଆ ସାଙ୍ଗରେ ଝଗଡା କରୁଛ ମତେ ବସିକି ଏଠି ପାଠ
1: ଝଗଡା କେତେବେଳେ କଲି ଯଦି ମୁଁ ତାଙ୍କ ସାଙ୍ଗରେ ହାତ ବଟଉ ନଥାନ୍ତି ଆଜି ତୁମ ଭାଇ ଏତେ ବାଟକୁ ଯାଇଥାନ୍ତେ କି ଘର ଠାରୁ ବାହାର ବିଲ ଠାରୁ ଖୋଳା ସବୁଆଡେ ମୁଁ ହାତ ବଟଉଛି
0: ବଟଉଛ କିନ୍ତୁ ପାଠ ଟିକେ ବୁଝିବାର ରହିଲା
1: କୋଉ ପାଠ ବା
0: କୋଉ ପାଠ ତେମେ ତ ଖାଲି ଆଇଲା ବେଳଠୁ ବକର ବକର ବକର ବକର ବକର ବକର ହଉଛ ମୁଁ କଣ କହୁଥିଲି କହିଲ
1: କଣ କହୁଥିଲ ବୁଟ ଆଉ ଖାଉନ
0: ମତେ କୋଉ ଖାଇବାକୁ ତର ଅଛି ନା ତମେ କୋଉ ସମୟ ଦଉଛ
1: ଏ ତମେ ପରା ଏମିତି ଆଖି ବୁଝିକି ଗୀତ ଶୁଣିଲା ଭିତରେ ଖାଇଦବ
0: ବାସ ତମେ ତ ମନେ ପକେଇ ଦେଲ ସଞ୍ଜ ଘଡି ପାଗ ଯେମିତିଆ ମୁଁ ବି ଟିକେ ଭାରି ବ୍ୟସ୍ତରେ ଅଛି ପଲ୍ଲୀ ଗୀତ ଟିକେ ଶୁଣିଲେ କେମିତି ହୁଅନ୍ତା
1: ଆଉ ଭାରି ବଢିଆ ହବ।

0: ଦେଖିବେ। ତା ଦ୍ୱାରା କଣ ହବ, ଆବଶ୍ୟକ ହେଲେ ମନେକର ଯଦି ଆପଣ ସେଇଟା ଚିହ୍ନଟ କରି ନ ପାରୁଛନ୍ତି ତାହେଲେ ସେଥିରେ କୃଷି ବୈଜ୍ଞାନିକଙ୍କୁ ନିଶ୍ଚିତ ପରାମର୍ଶ କରିବା ଦରକାର। ଇଏ ଯୋଉ ପଦ୍ଧତି ମୁଁ ଯୋଉ କହୁଛି ଯେ କଣ କଣ ପଦ୍ଧତି ଆମେ ରୋଗ ପୋକ ଚିହ୍ନଟ କରିବା, ସେଥିରେ ପ୍ରଥମ ପଦ୍ଧତି ହେଲା ନିୟମିତ କ୍ଷେତ୍ର ପରିଦର୍ଶନ କରିବେ। ସେଥିରେ କଣ ନା ସପ୍ତାହକୁ ଅତି କମ୍ରେ ଥରେ ରୁ ଦିଥର ଜମିକୁ ବୁଲି ଫସଲ ଯାଞ୍ଚ କରିବା ଦରକାର। ଯୋଉ ମୁଁ କହିଲି ବିଭିନ୍ନ ପତ୍ରର ଅଂଶ ଯୋଉଗୁଡାକ ଇଏ ଗଛର ଅଂଶ ଯୋଉଗୁଡାକ ପତ୍ରର ଉପର ଭାଗ ତଳ ଭାଗ କାଣ୍ଡ ଫୁଲ ଏବଂ ଫଳକୁ ଭଲ ଭାବରେ ଆପଣ ଦେଖନ୍ତୁ। ଦ୍ୱିତୀୟ ପଦ୍ଧତି କଣ ନା କ୍ଷତିର ଲକ୍ଷଣ ଚିହ୍ନଟ କରିବେ, କେମିତିଆ ନା ପତ୍ରରେ ଯଦି ଛିଦ୍ର ଥିବ ତାହେଲେ ଜାଣିବେ ଯେ ସେଠି ଶୁକ ବା ଯେ କାଟରପିଲର କୁହନ୍ତି ସେ କାଟରପିଲରର ଆଟାକ୍ ହେଇଛି, ନହେଲେ ଗୁବୁରା ପୋକ ଯୋଉଟା ବିଟିଲ ଆମେ କହୁଛୁ ସେ ବିଟିଲର ଆକ୍ରମଣ ହେଇଛି। ଏବଂ ପତ୍ର ଯଦି କୁଞ୍ଚି କୁଞ୍ଚି ଯାଇଛି ବା ହଳଦିଆ ରଙ୍ଗର ହେଇଯାଇଛି ତାହେଲେ ଆପଣ ଜାଣିବେ ସେଥିରେ ଯୋଉ ପୋକର ଆକ୍ରମଣ ହେଇଛି ବା ଧଳା ମାଛିର ଆକ୍ରମଣ ହେଇଛି ବା ଆମର ଦହିଆ ପୋକ ବା ଅଷ୍ଟପଦୀ ଯୋଉଟାକୁ ଆମେ ମାଇଟ୍ କହିଥାଉ ସେ ମାଇଟ୍ର ଆକ୍ରମଣ ହେଇଛି। ଯଦି ଆମର କାଣ୍ଡରେ କିଛି ଛିଦ୍ର ହେଇଛି ତାହେଲେ ଆପଣ ଜାଣିବେ ସେଥିରେ କାଣ୍ଡବିନ୍ଧା ପୋକ ଲାଗିଛି। ଏବଂ ଫ୍ରାଇସ୍ର କର୍ନେଲ୍ ବା ଗ୍ରେ ସିଡ୍ ଯୋଉ ହେଇଛି ସେଥିରେ କଣ ନା ଫ୍ରୁଟ୍ର ଗ୍ରେନ୍ କଲରେସନ୍ କି ଗ୍ରେନ୍ର ସମସ୍ୟା ଦେଖାଦେଇଛି। ତା ଛଡ଼ା ଆଉ ଗୋଟେ ପଦ୍ଧତି କଣ ରହିଛି ଯେ ଜନ୍ତା ଆମେ ଯୋଉ କହୁଛୁ ଯେ ବିଭିନ୍ନ ରକମ ଜନ୍ତା ବ୍ୟବହାର କରୁଛୁ ସେଥିରେ ପୋକକୁ ଆମେ ଆଟ୍ରାକ୍ଟ କରିଥାଉ, ସେଥିରେ କଣ ନା ହଳଦିଆ ବା ନୀଳ ରଙ୍ଗର ଯୋଉ ଷ୍ଟିକି ଟ୍ରାପ୍ ରହିଥାଏ ସେ ଷ୍ଟିକି ଟ୍ରାପ୍କୁ ଆମେ ବ୍ୟବହାର କରିଥାଉ ଯୋଉଥିରେ କି ଆମର ଧଳା ମାଛି ଯୋଉଟାକି ଆପଣଙ୍କର ବିରି ମୁଗ ଏସବୁ ଆପଣଙ୍କର ବିଭିନ୍ନ ରକମ ସମସ୍ୟା ଦେଖାଦେଇଥାଏ। ଯୋଉ ପୋକ ଆମର ଯୋଉ ବାଦାମି ଗୁଣ୍ଡି ପୋକ ହଉ ଏଫିଡ୍ ହଉ ସେଗୁଡା ସବୁ ସେଥିରେ ଆସିଥାନ୍ତି। ତା ଛଡ଼ା ଆଉ ଗୋଟେ ହଉଛି କଣ ନା ସଙ୍ଗ ଆକର୍ଷଣ ଯନ୍ତ୍ର ଯୋଉଟାକି ଆମେ ଫେରୋମୋନ୍ ଟ୍ରାପ୍ ବୋଲି କହିଥାଉ, ସେ ଫେରୋମୋନ୍ ଟ୍ରାପ୍ରେ କଣ ନା ମାଇ ପୋକ ଯୋଉ ଭାବିକି ଅଣ୍ଡ୍ରା ପୋକ ସେଥିରେ ଆସିକି ପଡ଼ିଯାନ୍ତି, ତା ଦ୍ୱାରା କଣ ହୁଏ ନା ଆମେ ଅଣ୍ଡ୍ରା ପୋକ କୋଉ ପୋକଟା ସେଠି ଆସିଲା ସେଇ ପୋକକୁ ଆମେ ଚିହ୍ନଟ କରିପାରିଥାଉ
1: ଜନ୍ତା ବ୍ୟବହାର ଦ୍ୱାରା।
0: ତା ସହିତ ଆପଣଙ୍କର ଆଲୋକ ଜନ୍ତା ଯୋଉ ରହୁଛି ସେ ଆଲୋକ ଜନ୍ତା ମାଧ୍ୟମରେ ଆମେ ବିଭିନ୍ନ ରକମ ପୋକକୁ ଆମେ ଆକର୍ଷିତ କରିଥାଉ, ଯୋଉଗୁଡାକ ରାତିରେ ଯୋଉ ପୋକ ଗୁଡାକ ସବୁ ବାହାରନ୍ତି ସେଗୁଡାକୁ ଆମେ ଆଲୋକ ଜନ୍ତାରେ ଆକର୍ଷଣ କରିକି ଆମେ ତାକୁ ଆଇଡେଣ୍ଟିଫାଏ ବା ଚିହ୍ନଟ କରିଥାଉ।
2: ଏ ଭାଇ ଏତେ ବଢିଆ କଥା ମହାଶୟ କହୁଛନ୍ତି, ଆଉ
3: ଆହୁରି କଥା ଅଛି।
2: ହଁ ମୁଁ ଲେଖିକି ଟିକେ ଟିକେ ରଖୁଛି।
3: ତେବେ ସିନା ତୁନି ହେଇକି ବସନ୍ତ, ଏଟାକୁ ଶୁଣତ, ଆଗକୁ କଣ ଆହୁରି ଭଲ କଥା ଗୁଡାକ ଅଛି ଶ୍ରୋତା ବନ୍ଧୁ ଶୁଣିବେ ନା ନାଇଁ?
2: ହଁ ଶ୍ରୋତା ବନ୍ଧୁ ଶୁଣିବେ, ମୋର ବି ଯାହା ବୁଝିବାର ଅଛି ମହାଶୟଙ୍କୁ ପଚାରୁଛି, ସେ କହିବେ ଶ୍ରୋତା ବନ୍ଧୁ ଶୁଣିବେ ଆମେ ବି ଶୁଣିବେ। ଆଉ
1: ସାର ଯୋଉ କହୁଥିଲେ ଆଉ ଟିକେ ପୂର୍ବରୁ ଚାରୋଟି ମନ୍ତ୍ର, ଆମର ପ୍ରଥମ ମନ୍ତ୍ର ଗଲା, ଦ୍ୱିତୀୟ ମନ୍ତ୍ର ସଠିକ ପଦ୍ଧତି ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ଦେଖନ୍ତୁ ଯୋଉ କହିଲେ ଯେ ଦ୍ୱିତୀୟ ମନ୍ତ୍ର ଆମେ ସଠିକ ପଦ୍ଧତି ସେଟା କହିଲେ କଣ ବୁଝିଥାଏ, ପ୍ରଥମେ ଆମେ ଦେଖିବୁ ଯୋଉ କଲଚୁରାଲ ପ୍ରାକ୍ଟିସ ଯୋଉଟାକୁ ଆମେ କହୁଛୁ ପାରମ୍ପରିକ, ତା ସହିତ ଯାନ୍ତ୍ରିକ ଯୋଉ ମେକାନିକାଲ ବା ଜୈବିକ ଯୋଉଟାକି ଆମର ବାୟୋଲୋଜିକାଲ ଅର୍ଗାନିକ ଯୋଉଟା କହୁଛୁ ଅର୍ଗାନିକ ମାଧ୍ୟମରେ କେମିତି ଆମେ ରୋଗ ପୋକ ନିୟନ୍ତ୍ରଣ କରିପାରିବୁ। କାହିଁକିନା ସଦାବେଳେ ଆମର ଭାବିବା ଦରକାର ଯେ ରାସାୟନିକ କୀଟନାଶକ ବିଷ ଯୋଉ ଔଷଧ ସେଟାକୁ ସଦାବେଳେ ଶେଷ ବିକଳ୍ପ ବୋଲି ଆମେ ନବା ଦରକାର,
1: ଶେଷ ଅସ୍ତ୍ର ଭାବରେ
0: ଆମକୁ ନବା ଦରକାର। ତେଣୁ ପାରମ୍ପରିକ ପଦ୍ଧତିରେ କଣ କଣ ସବୁ ଆମେ କରିପାରିବା ସେଥିରେ ଆପଣଙ୍କର ଦେଖନ୍ତୁ, ଯେତେ କ୍ରପ ରୋଟେସନ ସଦାବେଳେ ଫସଲ ପର୍ଯ୍ୟାୟ ଆପଣ ଅବଲମ୍ବନ କରିବା ଦରକାର, ତା ସହିତ ଠିକ ସମୟରେ ଆପଣ ରୋପଣ କରିବା ଦରକାର ଏବଂ ଯେତେବେଳେ ରୋଇବେ ସ୍କେଟର୍ଡ ରୋଇବେନି, ସଦାବେଳେ ଗୋଟିଏ ପେଜ୍ରେ ଯଦି ଆପଣ ରୋଉଛନ୍ତି ସେତେବେଳେ କଣ କରିବେ ନା ସିଙ୍କ୍ରୋନସ ମାନେ ସମସ୍ତେ ଏକା ସାଙ୍ଗରେ ରହିବା ଦରକାର, ଜଣେ ଆଗରୁ କଲା ଜଣେ ପଛରେ କଲା, ତା ଦ୍ୱାରା କଣ ହବ ନା ପୋକ ଯୋଉ ପୋକ ଗୁଡାକ ଯୋଉ ରୋଗ ଗୁଡାକ ପରେ ହଉଥିବ ସେଗୁଡା ସିନା ଆପଣଙ୍କର ଯିଏ ପଛରେ କରିବ ତାର ବେଶୀ ଅଧିକ ପୋକ ବା ରୋଗ ଲାଗିବ, ସେଥିପାଇଁ ଆପଣଙ୍କୁ ସମୟରେ ସମସ୍ତଙ୍କୁ ସିଙ୍କ୍ରୋନସ ରୋପଣ କରିବା ଦରକାର। ତା ସହିତ ଆମର ଯୋଉ ସାର ଯୋଉ ରାସାୟନିକ ସାର କି ଆମ ଯୋଉ ଜୈବିକ ସାର ଆପଣ ବ୍ୟବହାର କରୁଛନ୍ତି ସେଗୁଡ଼ା ସନ୍ତୁଳିତ ଭାବରେ ବ୍ୟବହାର କରିବା ଦରକାର। ଅତ୍ୟଧିକ ନାଇଟ୍ରୋଜେନସ ବା ୟୁରିଆ ଫର୍ଟିଲାଇଜର ଯୋଉ ଆପଣ ବ୍ୟବହାର କରିବା ଦ୍ୱାରା ବହୁତ ରୋଗ ଏବଂ ପୋକର ସମସ୍ୟା ମଧ୍ୟ ଅଧିକ ଦେଖାଦେଇଥାଏ। ତେଣୁ ତା ସହିତ ଆପଣଙ୍କର ଗୋଟିଏ ଲାଇନ୍ରୁ ଆଉ ଗୋଟିଏ ଲାଇନ୍କୁ ଯୋଉ ଦୂରତା ରହିଛି ଯଦି ଆମେ ହାଇବ୍ରିଡ୍ କହିବୁ ତାହେଲେ ପଚିଶ ପଚିଶ କରିବେ ବା କୋଡ଼ିଏ ପନ୍ଦରରେ ଆମେ କରିବୁ। ସେଇ ଯୋଉ ରେକମେଣ୍ଡେଡ୍ ଯେଉଁ ଆମର ରହିଛି ଦୂରତା, ସେ ଦୂରତାକୁ ଆପଣଙ୍କୁ ମାନିବା ପାଇଁ ପଡ଼ିବ। ନ ପଡ଼ିଲେ କ'ଣ ହବ ନା, ଯେତେବେଳେ ପୋକ ଆଉ ରୋଗର

0: ଟିକେ ହବ, ସେତେବେଳେ ଆପଣ ସ୍ପ୍ରେ କଲାବେଳକୁ ଆପଣଙ୍କୁ ସିଏ ଗଛ ଗୁଡାକୁ ଆପଣଙ୍କୁ ତଳକୁ ନଇଁବା ପାଇଁ ପଡିବ। ସେଥିପାଇଁ ଆପଣଙ୍କୁ ଦୂରତାକୁ ଠିକ ଭାବରେ ଅବଲମ୍ବନ କରିବା ଦରକାର ଏବଂ ଜମିକୁ ସଦାବେଳେ କଣ କରିବେ ସଫା କରିବା ଦରକାର। ଗୋଟେ ଯୋଉ କନ୍ଦାମାଛି ଗୋଟେ ପୋକ ଅଛି ଯୋଉଟାକି ଜମି ଯଦି ଆପଣଙ୍କର ଠିକ ଭାବରେ ସଫା ନାହିଁ ତାହେଲେ ସେ କନ୍ଦାମାଛିର ପ୍ରାଦୁର୍ଭାବ ବହୁତ ଅଧିକା ହେଇଥାଏ। ଆଉ ଗୋଟେ ଜିନିଷ ରହିଛି, ଯଦି ଆମେ ଚକଡ଼ା ପୋକ କଥା କହୁଛୁ, ଚକଡ଼ା ପୋକ ଆପଣଙ୍କର ଅଲ୍ଟରନେଟ୍ ଡ୍ରାଇଂ ଆଉ ୱେଟିଂ ଏଇଥିରେ ଆପଣଙ୍କୁ କରିବା ପାଇଁ ପଡ଼ିଥାଏ, କାହିଁକି ନା ସେ ଯଦି ଅଧିକା ପାଣି ରହିବ ସେ ପୋକର ସମସ୍ୟା ଅଧିକା ହେଇଥାଏ। ତେଣୁ ପାଣି ପରିଚାଳନା କରିବା ଗୋଟେ ବହୁତ ମୁଖ୍ୟ ପଦ୍ଧତି ଯୋଉଟାକୁ ଅବଲମ୍ବନ କରିବା ଦରକାର।
1: ସାର୍, ତୃତୀୟ ଯୋଉଟା ସଠିକ୍ ସମୟ, ଯୋଉ ବିଷୟରେ ଆମେ ନିହାତି ଜାଣିବା ଦରକାର, କାହିଁକି ନା ସମୟ ଅନୁସାରେ କାମ କଲେ ଆମର ସବୁକିଛି ଠିକ୍ ଠାକ୍ ହବ ବୋଲି ଆମେ ଯାହା ଜାଣିଛୁ, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ସଠିକ୍ ସମୟ ଆମକୁ କାହିଁକି ଦରକାର? ପୋକର ସଂଖ୍ୟା କମ୍ ଥିଲା ବେଳେ ଯଦି ଆମେ ନିୟନ୍ତ୍ରଣ କରିବା ତାହେଲେ ସେଟା ଆମର କ'ଣ ନା ଇକୋନୋମିକାଲି ବା ଆର୍ଥିକ ରୂପରେ ଆମର ଏଇଟା ଲାଭଦାୟକ ନୁହଁ। ତେଣୁ ଅନ୍ନେସେସରି ଆମେ କୌଣସି ପଦ୍ଧତିକୁ ଆପଣାଉଛୁ, ତେଣୁ ସେଥିପାଇଁ ଆମକୁ ସଠିକ୍ ସମୟରେ ସଠିକ୍ ପଦ୍ଧତିକୁ ଆମ ଅବଲମ୍ବନ କରିବା ଦରକାର। ସେଥିରେ ଆପଣଙ୍କର ସଠିକ୍ ସମୟ ପାଇଁ ଆମକୁ କେତେବେଳେ ଆମକୁ ଡିସାଇଡ୍ କରିବା ପାଇଁ ପଡିବ, ଯଦି ଆମର ପୋକ ETL ଇକୋନୋମିକ୍ ଥ୍ରେସହୋଲ୍ଡ ଲେବୁଲ ସେଠି ଯଦି ଆମର ପହଞ୍ଚି ଯାଇଛି ତାହେଲେ ଆମକୁ ପଦ୍ଧତି ଆପଣାଇବା ପାଇଁ ପଡିବ, ବା ଆମକୁ ଯୋଉ ଯୋଉ ପଦକ୍ଷେପ ଆମେ ଯାହା ନେବା କଥା ସେ ପଦକ୍ଷେପକୁ ଆମକୁ ନେବା ପାଇଁ ପଡିବ। ଯଦି ଆମର ସଠିକ୍ ସମୟ ଆସିନାହିଁ ତାହେଲେ ଆମକୁ ପ୍ରୋଫାଇଲେଟିକ୍ ଟ୍ରିଟମେଣ୍ଟ ହିସାବରେ ଆମକୁ ଜୈବିକ ପଦ୍ଧତି ଆମକୁ ଆପଣାଇବା ପାଇଁ ପଡିବ। ସେଇ ଯୋଉ ଜୈବିକ ପଦ୍ଧତି କ'ଣ କ'ଣ ସବୁ ରହିଛି, ଜୈବିକ ପଦ୍ଧତିରେ କ'ଣ ନା ଆମକୁ ଟ୍ରାଇକୋଗ୍ରାମା ଗୋଟେ ଟ୍ରାଇକୋକାର୍ଡ ହିସାବରେ ଯୋଉଟା ଆସୁଛି, ବା ପ୍ରାକୃତିକ ଶତ୍ରୁ ଆମର ସେଟା ଶତ୍ରୁପୋକ ଥାଏ ସେଟା, ଏବଂ ବିଭିନ୍ନ ଜୈବିକ କୀଟନାଶକ ଔଷଧ ଯୋଉଟା ରହିଛି ବାୟୋପେଷ୍ଟିସାଇଡ୍ ଯୋଉଟା ଆମେ କହିଥାଉ, ସେଗୁଡାକୁ ଆପଣ ଯଦି ଆପଣାଉଛନ୍ତି ସେଥିରେ କ'ଣ ହବ ନା ଯୋଉ ପୋକ ଆପଣଙ୍କର ଇକୋନୋମିକ୍ ଥ୍ରେସହୋଲ୍ଡ ଲେବୁଲ ପହଞ୍ଚିବା ପାଇଁ ପହଞ୍ଚିବାକୁ ଦବ ନାହିଁ। ତେଣୁ ସେଥିପାଇଁ ଆମର ଯୋଉ ରହିଛି ଲେଡିବାର୍ଡ ବିଟିଲ, ସବୁଜ ଲେସ୍ ୱିଙ୍ଗ ଯୋଉଟା କହୁଛି ଗ୍ରୀନ୍ ଲେସ୍ ୱିଙ୍ଗ, ବା ବୁଢ଼ିଆଣୀ ଆମର ଯୋଉ ରହିଛି, କି ଡ୍ରାଗନ୍ ଫ୍ଲାଏ, ଡାମ୍ସେଲ୍ ଫ୍ଲାଏ, ଗ୍ରାଉଣ୍ଡ ବିଟିଲ, ଟ୍ରାଇକୋଗ୍ରାମା ଯୋଉ ରହିଛି, ଟେଲୋନିମସ୍ ଯୋଉ ରହିଛି, ଆନାଗ୍ରସ୍, ଏସବୁ ବିଭିନ୍ନ ପୋକ ପାଇଁ ଏଗୁଡ଼ା ସବୁ ଆମେ ବ୍ୟବହାର କରିଥାଉ। ଯଦି ଆମେ ରୋଗ କଥା କହିବୁ ତାହେଲେ ରୋଗରେ ମଧ୍ୟ ଆମର ଟ୍ରାଇକୋଡର୍ମା ବୋଲି ଗୋଟିଏ ଆସେ, ସ୍ୟୁଡୋମୋନାସ୍ ବୋଲି ମଧ୍ୟ, ଯୋଉ ଆମର ବ୍ୟାକ୍ଟେରିଆ ଫଙ୍ଗସ୍, ତାକୁ ଆମେ ବ୍ୟବହାର କରିକି ମଧ୍ୟ ରୋଗକୁ ନିୟନ୍ତ୍ରଣ କରିଥାଉ।
1: ସଠିକ୍ ପଦକ୍ଷେପ ନେଇଥିବା ତାହେଲେ ଆମେ ଧାନ ଫସଲରୁ ରୋଗ ପୋକ ଦାଉରୁ ଆମେ ରକ୍ଷା କରିପାରିବା, ସେ ବିଷୟ ଟିକେ ପରାମର୍ଶ ଦିଅନ୍ତୁ। ସଠିକ୍ ପଦକ୍ଷେପ କ'ଣ?
0: ଦେଖନ୍ତୁ, ସଠିକ୍ ପଦକ୍ଷେପ ଯେତେବେଳେ ଆମର ପୋକର ସଂଖ୍ୟା ଆର୍ଥିକ ଦେହାଳି ସୀମା ଯୋଉଟା ମୁଁ କହିଲି ଇକୋନୋମିକ୍ ଥ୍ରେସହୋଲ୍ଡ ଲେବୁଲ ତା ଅତିକ୍ରମ କରିଗଲା, ସେ କ୍ଷେତ୍ରରେ ଆମକୁ ସଠିକ୍ ପଦକ୍ଷେପ ନେବା ପାଇଁ ପଡିବ। ଆମେ ଯଦି ସଠିକ୍ ପଦକ୍ଷେପ କ'ଣ, ସେହି ସମୟରେ ଆମକୁ ସଠିକ୍ ମାତ୍ରାରେ ଜୈବିକ କୀଟନାଶୀ କି ଆମର ରାସାୟନିକ କୀଟନାଶକ ଔଷଧ ତାକୁ ପ୍ରୟୋଗ କରିବା ଦରକାର, ଏବଂ ସେଇଟାକୁ ଆମେ ଯଦି ପ୍ରୟୋଗ କରିବୁ କେମିତିଆ ପ୍ରୟୋଗ କରିବୁ, ସେଟାକୁ ସଠିକ୍ ମାତ୍ରାରେ, ସଠିକ୍ ପାଣିର ପରିମାଣ, ସଠିକ୍ ସ୍ପ୍ରେୟର ଏବଂ ସୁରକ୍ଷା ସାମଗ୍ରୀ ସହିତ ଆମେ ବ୍ୟବହାର କରିବା ଦରକାର। କାହିଁକିନା ଆମ ଦେଖନ୍ତୁ, ଯେତେବେଳେ ଇଏ ସବୁ ରାସାୟନିକ କୀଟନାଶକ ଔଷଧ ବ୍ୟବହାର କରୁଛୁ ସେଥିରେ ଆମକୁ ସାବଧାନତା ଅବଲମ୍ବନ କରିବା ପାଇଁ ପଡିବ। ତେଣୁ ସେ କ୍ଷେତ୍ରରେ ଆମକୁ ମାସ୍କ ହଉ, PPE ମାନେ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟ, ଯୋଉଟାକି ଆପଣଙ୍କର ଏପ୍ରନ୍ ୟୁଜ୍ କରିବେ, ସେତେବେଳେ ଗଗଲ୍ସ ୟୁଜ୍ କରିବେ, ଆପଣଙ୍କର ଟୋପି ୟୁଜ୍ କରିବା ଦରକାର, ତା ସହିତ ଆପଣଙ୍କର ବଡିର କୌଣସି ଅଂଶ ଆପଣଙ୍କର ଏକ୍ସପୋଜ୍ ହେବା ଦରକାର ନୁହଁ ରାସାୟନିକ କୀଟନାଶକ ଔଷଧକୁ। ଯେ କୀଟନାଶକ ଔଷଧ ଯୋଉ ସୁରକ୍ଷିତ ବ୍ୟବହାର ପାଇଁ ମୁଁ ଏଠି କହିବି 5 R ରାଇଟ, ଯୋଉଟା କହିଛି 5 ସଠିକ୍ କ'ଣ ଆର୍ କ'ଣ ରହିଛି, ସେଥିରେ ସଠିକ୍ କୀଟନାଶକ ବାଛନ୍ତୁ, ଦ୍ୱିତୀୟତଃ ହେଉଛି ସଠିକ୍ ମାତ୍ରାରେ ଆପଣ ବ୍ୟବହାର କରନ୍ତୁ, ଏବଂ ସଠିକ୍ ସମୟରେ ଯୋଉଟାକି ଇକୋନୋମିକ୍ ଥ୍ରେସହୋଲ୍ଡ ବା ଆର୍ଥିକ ଦେହାଳି ସୀମା ପହଞ୍ଚିଗଲା ପରେ ଆମେ ସ୍ପ୍ରେ କରିବା ଦରକାର, ଏବଂ ସଠିକ୍ ପଦ୍ଧତିରେ ଓ ଉପଯୁକ୍ତ ଯନ୍ତ୍ରରେ ଆପଣଙ୍କର ଯୋଉ ନାପ୍ସକ୍ ସ୍ପ୍ରେ ହଉ କି ଆପଣଙ୍କର ଅଲ୍ଟ୍ରା ଲୋ ଭଲ୍ୟୁମ୍ ସ୍ପ୍ରେୟର ହଉ କି ଆମର ଡ୍ରୋନ୍ ସ୍ପ୍ରେୟର ହଉ, ଯୋଉଠି ଯୋଉ ସ୍ପ୍ରେୟର ଉପଯୋଗ କରାଯାଇପାରିବ ସେଇଟାକୁ ଆପଣ ବ୍ୟବହାର କରନ୍ତୁ, ଏବଂ ସୁରକ୍ଷାକୁ ସର୍ବପ୍ରଥମେ ରଖନ୍ତୁ। ଆପଣଙ୍କର ଦେହ, ହାତ, ମୋଜା, ମାସ୍କ, ବୁଟ୍ ପିନ୍ଧନ୍ତୁ, ଲେବଲ୍

0: ନିର୍ଦ୍ଦେଶ ପାଳନ କରନ୍ତୁ, ଯେଉଁ ଆମର ଯେଉଁ ଯାହା ବି ଔଷଧ ବ୍ୟବହାର କରୁଛନ୍ତି ସେ ଔଷଧରେ ଗୋଟେ ଲେବଲ ଥାଏ, ତେଣୁ ସେ ଲେବଲକୁ ଭଲ ଭାବରେ ପଢ଼ନ୍ତୁ, ସେଥିରେ ଯାହା ସବୁ ନିର୍ଦ୍ଦେଶନାମାବଳୀ ରହିଛି ତାକୁ ନିଶ୍ଚିତରେ ପାଳନ କରନ୍ତୁ, ଏବଂ ଅମଳ ପୂର୍ବରୁ ନିର୍ଦ୍ଦିଷ୍ଟ ଅପେକ୍ଷା ସମୟ ଯାହା ବି ରହିଛି ତାକୁ ମାନନ୍ତୁ। ତେଣୁ ଇଏ ହେଉଛି ଆମର ଏକକୃତ ବା ସମନ୍ୱିତ ରୋଗ ପୋକ ନିୟନ୍ତ୍ରଣ ପାଇଁ ଇଏ ଯେଉଁ ଚାରୋଟି ମନ୍ତ୍ର ଆମର ଚାଷୀ ଭାଇ ଯଦି ଆପଣଙ୍କର ତାକୁ ଆପଣାଉଛନ୍ତି ନିଶ୍ଚିତରେ ସେମାନେ ଲାଭାନ୍ୱିତ ହେବେ।
1: ଡକ୍ଟର ମହାପାତ୍ର, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ମନକୁ ପାଇଲାଟି ମହାଶୟ, କେତେ ସୁନ୍ଦର ସୁନ୍ଦର ପରାମର୍ଶ ଆମକୁ ଦେଲେ।
3: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
3: ଯେ ଯେ ମା ବାପା,
2: କଣ ହେଲା,
3: ବଜାର ବିଷୟରେ କିଛି ଜ୍ଞାନ ଅଛି ନା ନାହିଁ?
2: ହଁ, ଜ୍ଞାନ ଅଛି।
3: ଖାଲି ତମର ଜାଣିଲେ ହବ
2: ନା? ନା, ଆମ ଶ୍ରୋତା ବନ୍ଧୁ ବି ଜାଣିବେ,
3: ସାଧାରଣ ଲୋକ ବି ଜାଣିବେ।
2: ହଁ,
3: ବଜାର ଭାଉ ବିଷୟରେ କିଛି ସୂଚନା ଅଛି?
2: ହଁ, ନିଶ୍ଚିତ ଅଛି।
3: ତାହେଲେ ଶୁଣିବା।
2: ହଉ ତାହେଲେ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
3: ସବୁ କଥା ହେଲା, ବର୍ଷା ଜାଣିକି ଟିକେ ଟିକେ ଛାଡ଼ିଛି।
2: ହଁ ଛାଡ଼ିଛି, ପୁଣି କେତେବେଳେ ଆସିକି ଦୂର ଦୂର କରି ଗାଈ ଦେଇ ପଳେଇ ଯାଉଛି।
3: କିନ୍ତୁ ବନ୍ୟା ପାଣି ଟିକେ ଛାଡ଼ିଛି।
2: ହଁ,
3: ତଥାପି ବି ମନରେ ଭୟ ଅଛି,
2: କେତେବେଳେ ପୁଣି ମାରି ଆସିବ କହି ହଉଛି।
3: ତମେ ଟିକେ ଭଲ କଥା ଗୁଡାକ କହୁନ।
2: ହଁ, ଭଲ କଥା କହୁଛି, ଯଦି ଆମେ ଏଇ ବର୍ଷା ଛାଡ଼ିବା ସମୟରେ ଆମ ନିଜ ଦେହକୁ ଆମେ ନିଜେ ବୈଧ ହବା।
3: ମୁଁ ସିଆଡ଼େ ଯାଉନି।
2: ଆଉ କୁଆଡେ, ଅନୁଭୂତି କଥାଟିଏ ଅଛି ମ, ତାକୁ ଶୁଣିବନି କି? ଜଣେ ଭଉଣୀ କେମିତି କଣ ଚାଷବାସ କରୁଛନ୍ତି, ଆସ ତାଙ୍କଠାରୁ ଶୁଣିବା, ତାପରେ କଥା ହବା।
3: ହଉ।
5: ସୁକାନ୍ତି ପଣ୍ଡା କହୁଥିଲି, କେନ୍ଦ୍ରାପଡ଼ା ରାଜକନିକା ନଉଲିଆ ଛକରୁ। ସବୁ ପ୍ରକାର ଗଛ ଲାଗିଛି ଏଠି, ଫଳ ଗଛ ଲାଗିଛି, ଫୁଲ ଗଛ ସବୁ ଲାଗିଛି, ବିଭିନ୍ନ ପ୍ରକାର କୋଟନ ଗଛ ଲାଗିଛି, ପନିପରିବା ମଧ୍ୟ ଲାଗିଛି। ଆଗପଟରେ ଛୋଟିଆ ବଗିଚାଟେ, ସେସବୁ ଫୁଲ ଗଛ ଲାଗିଛି, କୋଟନ ଗଛ ସବୁ ଲାଗିଛି। ବାଡ଼ିପଟରେ ସମୁଦ୍ରବନ୍ଧା ଗଛ, କଦଳୀ ଗଛ, ସଜନା ଗଛ, ତା ସହିତ ପିଜୁଳି ଗଛ, ଫୁଲ ସବୁ ଲାଗିଛି। କୁଣ୍ଡରେ ମଧ୍ୟ କିଛି କରିଛୁ ପନିପରିବା, ତା ସହିତ ଶାଗ, ଧନିଆ, କୋଶିଳା ଏସବୁ ହେଇଛି। ପନିପରିବା ମଧ୍ୟ କିଛି ଲଗେଇଛୁ କୁଣ୍ଡରେ।
2: କଣ ସବୁ ଫୁଲ ଗଛ ଲଗେଇଛନ୍ତି କୁହନ୍ତୁ?
5: ଆମର ତ ମନ୍ଦାର ପ୍ରାୟ 14-15 ପ୍ରକାର ମନ୍ଦାର ଫୁଟୁଛି, ବିଭିନ୍ନ କଲର ଗୋଲାପ ମଧ୍ୟ 5-6 ପ୍ରକାର ଫୁଟୁଛି, ବ୍ରହ୍ମକମଳ ଫୁଟୁଛି, ଗୁଜୁରାତି ଗଛ ବି ଆମେ ଲଗେଇଛୁ, ଅଳୈତ ଗୁଜୁରାତି, ଡାଳିମ୍ବ, ବିଭିନ୍ନ ପ୍ରକାର ଗଛ ସବୁ ଲାଗିଛି। ଆଉ ତା ସହିତ ଆମେ ଯୋଉ ପନିପରିବା ତୋଳୁ, ଫୁଲ ତୋଳୁ, ସେ ବହୁତ ଭଲ ଲାଗେ ସବୁ।
2: ଆଉ ଯୋଉ ପନିପରିବା ଲଗେଇଛନ୍ତି ସେଥିରେ କିଛି ସାର ଦଉଛନ୍ତି?
5: ସାର ଟୋଟାଲି ୟୁଜ୍ କରୁନା।
2: ଆଜ୍ଞା,
5: ଆମର ଗୋବର ଖତ, 3 ବର୍ଷ ହେଇଗଲେ ଆମେ ମାଟି ଚେଞ୍ଜ କରୁ, ମାନେ ମାଟି ନୂଆ ମାଟି ଆଣି ପକଉ। ଆଉ ପରିବା ଚୋପା ସବୁ ମୁଁ ତାକୁ ପକେଇକି ଗୋଟେ ଗାଁ ଦେହରେ ତାକୁ ଖତ କରାଏ, ଖତ କରି ସେସବୁ ବିଭିନ୍ନ ସବୁ କୁଣ୍ଡରେ କିଛି କିଛି ତା ଦେହରୁ ଦିଆଯାଏ।
2: ଆଜ୍ଞା,
5: ଆମ ବାଡି ଭିତରୁ ଯାହା ବାହାରୁଛି ଆମେ କେବେ ସାର ଦଉନା। ଆଉ ପିଡୁଆ ଦିଆଯାଏ, କୌଣସି ଏ ଯୋଉ ଫୁଲ ଫୁଲ ଗଛରେ ସବୁ ପିଡୁଆ ଦିଆଯାଏ।
2: ଆଜ୍ଞା,
5: କିଣା ହେଇକି ଆସିକି ସେଇଟା ଦିଆଯାଏ, କିନ୍ତୁ ସାର ଦିଆଯାଏ। ବିଭିନ୍ନ ପ୍ରକାର ପାଚିଲା କଦଳୀ ହଉଛି ବାଡିରେ, ତାପରେ ଅମୃତଭଣ୍ଡା ହଉଛି, ସଜନା ଛୁଇଁ ହଉଛି, ସେଟା ସବୁ ବିନା ସାର ଜିନିଷ ଆମେ ଖାଉଛୁ। ବାଇଗଣ ବି ମଧ୍ୟ, ଗୋଲାପ ଗଛ ଆମର କୁଣ୍ଡରେ ଲାଗିଛି, ତଳେ ଅଳ୍ପ ଲାଗିଛି, କୁଣ୍ଡରେ ସବୁ ଲାଗିଛି। ଆମେ ପ୍ରତିବର୍ଷ ମାଟି ଚେଞ୍ଜ କରି ନୂଆ ମାଟି ପୁରେଇକି ଖତ ଫତ ଦେଇ ପିଡୁଆ ଦଉ। ଗୋଲାପ ଗଛରେ ସବୁ ପିଡୁଆ ଦିଆଯାଏ, ଆମେ ଯୋଉ ଚାହା କରିକି ପିଉଛନ୍ତି ସେ ଯୋଉ ଛାଣିକି ଚାହାଟା, ତାକୁ ଧୋଇକି ଶୁଖେଇକି ଗୋଲାପ ଗଛରେ ବି ଦିଆଯାଏ। ଆଉ ପ୍ରତିବର୍ଷ ତାକୁ 2 ଥର କଟା ହୁଏ। କାଗିଜ ଲେମ୍ବୁ ବି ହଉଛି, କମଳା ଲେମ୍ବୁ ବି ଅଛି, ପାନ ବି ମଧ୍ୟ ଲାଗିଛି, ବହୁତ ପାନ ହଉଛି, ଲୋକମାନଙ୍କୁ ଦେଇଦଉଛି।
2: ସୁକାନ୍ତି ଭଉଣୀ, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
3: ପାଣିପାଗ ଜନିତ ଯୋଉ ସୂଚନାଟି ଅଛି ପୁଣି ତାକୁ ଦବା ନା ନାହିଁ?
2: ହଁ, ଶ୍ରୋତା ବନ୍ଧୁ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ନିର୍ଦ୍ଦିଷ୍ଟ କେତୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ଭୀଷଣ ବର୍ଷା ହେବାର ସମ୍ଭାବନା

0: ଆସନ ରହିଛି। ସେଥିମଧ୍ୟରୁ ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼ ଏହିସବୁ ଜିଲ୍ଲାରେ 2-3 ସ୍ଥାନରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
1: ହଉ କଥା ଏତିକିରେ ଥାଉ, ପାଗ ଯେମିତିଆ ରହିଛି ଦିହ ପାକୁ ଯୋଗୁ ଥବା,
2: ପାଣିକୁ ଫୁଟେଇକି ପିଇବା,
1: ଉଷୁମ ଉଷୁମ ଖାଦ୍ୟ ଖାଇବା,
2: ଘର ଚାରିପଟ ପରିଷ୍କାର ପରିଚ୍ଛନ୍ନ ରଖିବା,
1: ମଶାରୀ ଟାଙ୍ଗିକି ଶୋଇବା,
2: ନିଜ ଦେହକୁ ନିଜେ ବୈଧ ହବା,
1: ଆଉ ଯଦି କେତେବେଳେ ଦିହ ପା ଖରାପ ହେଇଯାଉଛି
2: ଡାକ୍ତରଖାନାକୁ ଯାଇକି ପରାମର୍ଶ ଡାକ୍ତରଙ୍କଠାରୁ ନବା, ଔଷଧ ଖାଇବା, ସୁସ୍ଥ ରହିବା, ଉଠିବା
1: ଉଠିବା
2: ହଁ
1: ହଉ ଯିବା।

କାର୍ଯ୍ୟକ୍ରମର ପ୍ରଥମେ ମେରେ ଘନଶ୍ୟାମ ଭକ୍ତିଗୀତଟି ମାନ୍ନାଡେଙ୍କ କଣ୍ଠରେ, ଗୀତ ରଚନା ଜଗଦ୍ଗୁରୁ ଶ୍ରୀ କୁପାଡ଼ଜୀ ମହାରାଜ, ସଙ୍ଗୀତ ଶ୍ୟାମ ସାଗର।

କାର୍ଯ୍ୟକ୍ରମରେ ଏଥର ଏମ୍ଏସ୍ ସୁବ୍ବୁଲକ୍ଷ୍ମୀଙ୍କ କଣ୍ଠରେ ପାରମ୍ପରିକ ରଚନାରୁ ହରି ତୁମ୍ ହରୁ ଏହି ଭକ୍ତିଗୀତଟି

ପ୍ରଚାର କଲୁ କେତୋଟି ହିନ୍ଦୀ ଭକ୍ତିଗୀତ। ଶିଳ୍ପୀମାନେ ଥିଲେ ମାନ୍ନା ଡେ, ଏମ୍ ଏସ୍ ସୁବିଲକ୍ଷ୍ମୀ ଓ ସି ଏଚ୍ ଆତ୍ମା। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ସ୍ପୋର୍ଟସ୍ କାନ୍ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ତେତେବେଳେ ଯାଏଁ ଶୁଣୁଥିଲେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରିଲେ କରି ପ୍ରକାଶ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଦନା ପରିବେଷଣ କରିଛନ୍ତି ଜଗନ୍ନାଥ ତ୍ରିପାଠୀ ଏବଂ ସାଥୀ।

କାର୍ଯ୍ୟକ୍ରମରେ ଏଥର ଜନ୍ମଭୂମି ଆମ କରମଭୂମି ଏହି ଗୀତଟି ପରିବେଷଣ କରିଛନ୍ତି ଜଗନ୍ନାଥ ତ୍ରିପାଠୀ ଏବଂ ସାଥୀ ସମବେତ କଣ୍ଠରେ।

ପ୍ରଚାରକଲୁ ସମବେତ କଣ୍ଠରେ ଦେଶବନ୍ଦନା। ଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଓ ଶାନ୍ତିଙ୍କ ପରିବେଷଣ କରିଥିଲେ। ଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଓ ସାଥୀ, ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ। ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଦେଶ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ। ପରିବେଷଣ କରିଥିଲେ ପଣ୍ଡିତ ଶିବ କୁମାର ଶର୍ମା। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଦେଶ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10ଟା ହେବାକୁ ଯାଉଛି। ପରବର୍ତ୍ତୀ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: News Bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଆମକୁ ହସ୍ତଗତ ସୂଚନା ଅନୁସାରେ ରାଜ୍ୟର ପ୍ରାୟ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:10:30। ଅଧିବେଶନକୁ ସମାପ୍ତ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆସନ୍ତାକାଲିର ପ୍ରଥମ ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସନ୍ନ୍ୟାସୀ ପରିଚ୍ଛା, ପ୍ରଭାବଞ୍ଜରୀ ରାୟଗୁରୁ, ସସ୍ମିତା ମହାନ୍ତି ଓ ଭାସ୍କର ଚନ୍ଦ୍ର ବେହେରା। ଚେତନ ଚିନ୍ତନ ରହିଛି 6:30। ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ 6:35। ସ୍ୱଚ୍ଛ ଜୀବନ 7:25। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 7:30। ଚାଷର କଥା ପରେ ପରେ 7:40। ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି ପ୍ରଚାର କରିବୁ 7:45। ନାଟ୍ୟ ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। 8:30 ଶୁଣିବେ ସଙ୍ଗୀତ ଲହରୀ, ଶିଳ୍ପୀମାନେ ହେଲେ ଶ୍ରୀକାନ୍ତ ଦାସ, ବନଲକ୍ଷ୍ମୀ ଜେନା ଓ ମହମ୍ମଦ ସାଜିଦ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ରର ଗୀତ 9:00 ଓ ପରେ ପରେ ଓଡ଼ିଆ କଥାଚିତ୍ରର ଗୀତ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ 12ତମ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ସମାରୋହର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଦିନ 11:10। ତେବେ ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏବେ ତ ସମୟ ହୋଇଯାଇଛି ଶ୍ରୋତାବନ୍ଧୁ, ଚଳିତ ଅଧିବେଶନକୁ ଏଇଠି ରଖୁଛୁ, ପୁଣି ଥରେ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଆସନ୍ତାକାଲି ପ୍ରାତଃ ଠିକ୍ 5:53 ସମୟରେ। ସେତେବେଳେ ଯାଏଁ ବିଦାୟ ନେଉଛୁ। ଜୟ ହିନ୍ଦ୍।